ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସର 3 ଦିନ, ଇଂରାଜୀ 2026 ମସିହା ମେ ମାସର 24 ତାରିଖ ରବିବାର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.1 ମେଗାହର୍ ଯୋଗେ ଏବଂ ନ୍ୟୁଜନ୍ ଏ ଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58 ପହଞ୍ଚାଳିଶ ସେକେଣ୍ଡ।

0: ନିଜ କର୍ମ ଉପରେ ଗୁରୁତ୍ୱ ଦେଇ ଈଶ୍ୱରଙ୍କ ଉପରେ ଭରସା ରଖିଲେ ସମୟ ଯେତେ ଅସହଜ ଥାଉନା କାହିଁକି ଜୀବନ କିନ୍ତୁ ସହଜ ହୋଇଯାଏ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ି ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ।

କଣ୍ଠଶିଳ୍ପୀ ସୁଭାଶିଷ ସେନଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତିଗୀତଟିକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ। ଏଥର କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁଚିତ୍ରା ମହାପାତ୍ର। ଶିଳ୍ପୀ କଣ୍ଠରେ ତୋଳିଛନ୍ତି ହରିହର ମିଶ୍ରଙ୍କ ରଚନା। ହେ ପ୍ରଭୁ, ତୁମେ ସକଳ ଦୃଷ୍ଟିର ଅନ୍ତର୍ଦୃଷ୍ଟି, ସକଳ ମୁଖର ତୁମେ ମଧୁଅନ୍ତ ସ୍ୱର, ସକଳ ହୃଦୟର ଭାବାବେଗ, ପୁଣି ସକଳ ଚିନ୍ତାର ଚେତନା, ସବୁ ଭାବନା କାମନା ସବୁ କଳ୍ପନା ଜଳ୍ପନାର ସ୍ରଷ୍ଟା ଦ୍ରଷ୍ଟା ହେ ସତ୍ୟ ଶାନ୍ତି ରକ୍ଷକ ଜଗତ ଜୀବନ। ଯୁଗେ ଯୁଗେ ତୁମେ ପ୍ରଭୁ ଭକତର ଡାକ ଶୁଣ, ଭକତର ଦୁଃଖ ଜାଣ, ଭକତ ପାଇଁ ସୁଖ ଆଣ। ତୁମକୁ କିଏ ଡାକେ ଆଲ୍ଲା ଯୀଶୁ, କିଏ ଡାକେ କୃଷ୍ଣ।

ଗୋପୀମାନଙ୍କର ଜୀବନ, ସେ ଗୋପପୁରର ସ୍ପନ୍ଦନ, ସେ ଯମୁନାର ଆକର୍ଷଣ, କଦମ୍ବର ମହକ, ପୁଣି ବଂଶୀର ମଧୁର ସ୍ୱନ, ସେ ତ ଗୋପରାଇଜର ଶିରିରେ ନନ୍ଦ ଯଶୋଦା କାଳିଆ ସୁନା, ରାଇକିଶୋରୀର ପ୍ରାଣର ବଲ୍ଲଭ ଗୋପିନୀ ଗେଲିଆ କାହ୍ନା।

କଣ୍ଠଶିଳ୍ପୀ ବସନ୍ତ ମହାନ୍ତିଙ୍କ କଣ୍ଠରେ ଶୁଣିଥିଲେ ଭକ୍ତିଗୀତଟିକୁ ରଚନା କରିଥିଲେ ଶିଳ୍ପୀ ବିନୋଦିନୀ ଦେବୀ। ଏବେ ନିବେଦନ କରୁଛୁ ନୈବେଦ୍ୟର ଅନ୍ତିମ ଅର୍ଘ୍ୟ। କଣ୍ଠଦାନ କରିଛନ୍ତି ଶିଳ୍ପୀ ରଘୁନାଥ ପାଣିଗ୍ରାହୀ। ଭକ୍ତିଗୀତଟିକୁ ରଚନା କରିଛନ୍ତି ଭୀମ ଭୋଇ।

ସେସହେଲା କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପଦୋନ୍ନତି ସମ୍ପର୍କରେ, ପିଲାମାନଙ୍କର ବିଦେଶ ଯାତ୍ରା ଆଦି ଭିନ୍ନ ଭିନ୍ନ କଥା ଉପରେ ବେଶ ଆଲୋଚନା ହେଲା। ହେଲେ ଶେଷରେ ସମସ୍ତଙ୍କର ସେଇ ଗୋଟିଏ କଥା, ଏ ଜଞ୍ଜାଳରେ ପଡ଼ି ବଡ଼ ଅଶାନ୍ତି ହେଉଛି। କାହାର ଘର କାମ ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ ଗଳ୍ପଟି ବାରମ୍ବାର ମନକୁ ଆସିଲା। ଗପଟା ତ ସମସ୍ତଙ୍କୁ ଜଣା, ହେଲେ ତାର ପ୍ରୟୋଗାତ୍ମକ ଅର୍ଥବୋଧଟି ରହେ ସମସ୍ତଙ୍କର ଅପହଞ୍ଚ ଦୂରତାରେ। ଭାଗବତରେ ଅବଧୂତଙ୍କର ଚବିଶ ଗୁରୁଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ଚବିଶ ଗୁରୁଙ୍କ ମଧ୍ୟରେ ଗୋଟିଏ ଗୁରୁ ହେଉଛି ଗୋଟିଏ ଚିଲ। ଥରେ ଗୋଟିଏ ନଈ ଧାରରେ କିଛି ଲୋକ ମାଛ ଧରୁଥିଲେ। ଚିଲଟିଏ ସେଠାରେ ପହଞ୍ଚି ମାଛଟିଏ ଝାମ୍ପି ନେଇ ଉଡ଼ିଗଲା। ଚିଲ ପାଟିରେ ମାଛଟି ଦେଖି ଶହ ଶହ କାଉ କା କା କରି ତାର ଅନୁସରଣ କଲେ। ଚିଲ ପୂର୍ବକୁ ଗଲେ ସେମାନେ ତା ପଛରେ ପୂର୍ବକୁ ଗଲେ, ପଶ୍ଚିମକୁ ଗଲେ ପଶ୍ଚିମକୁ, ଉତ୍ତରକୁ ଦକ୍ଷିଣକୁ, ଏମିତି ଉଡ଼ୁ ଉଡ଼ୁ ବିଚରା ଚିଲ ଥଣ୍ଟରୁ ମାଛଟି ଗଳିପଡ଼ିଲା। ଏଥର କାଉମାନେ ଚିଲକୁ ଛାଡ଼ି ମାଛର ଅନୁଧାବନ କଲେ। ଉଡ଼ି ଉଡ଼ି କାନ୍ତ ହୋଇପଡ଼ିଥିବା ଚିଲ ଥକା ମେଣ୍ଟାଇବା ପାଇଁ ଗୋଟେ ଗଛ ଡାଳରେ ବସିପଡ଼ିଲା। ଓହ, ଏ ମାଛଟା ପାଇଁ ମୁଁ କି କଷ୍ଟ ଭୋଗିଲି! ଏ ମାଛଟା ମୋ ଠାରୁ ଦୂର ହୋଇଯିବାରୁ ମୁଁ ଟିକେ ସ୍ୱସ୍ତିରେ ନିଶ୍ୱାସ ମାରିଲି। ଅବଧୂତ ଏଇଟି ଦେଖିଲା ପରେ ସେ ଚିଲଟି ଠାରୁ ଏହି ଶିକ୍ଷା ପାଇଲେ ଯେ ଯେପର୍ଯ୍ୟନ୍ତ ମନୁଷ୍ୟ ପାର୍ଥିବ କାମନାରେ ବିଜଡ଼ିତ ଥିବ, ସେପର୍ଯ୍ୟନ୍ତ ସେ ଭୟ, ଆଶଙ୍କା, ଦୁଶ୍ଚିନ୍ତା, ଅଶାନ୍ତି ଓ ଅସ୍ଥିରତା ମଧ୍ୟରେ ଚିଲଟି ପରି ଛଟପଟ ହେଉଥିବ ଏବଂ ନିରାପଦ ଆଶ୍ରୟଟିଏ ପାଇଁ ଏପଟ ସେପଟ ହେଉଥିବ। କୌଣସି ସମୟରେ ସେ ଶାନ୍ତି ପାଇପାରିବ ନାହିଁ। ଏକଥା ସମସ୍ତେ ଜାଣନ୍ତି, ବୁଝନ୍ତି ମଧ୍ୟ, ଅଥଚ କାର୍ଯ୍ୟରେ ପରିଣତ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଇଠି ଲକ୍ଷ୍ୟ କରିବାର କଥା, କର୍ମ ଜୀବନ ଯାପନ କରିବା ପାଇଁ ଆଜିକାଲି ସମସ୍ତେ ଗାଁ ଛାଡ଼ି ସହରକୁ ଆସୁଛନ୍ତି। କର୍ମମୟ ଜୀବନ ସରିଗଲା ପରେ ସେଇ ଗାଁକୁ ଫେରିଯାଇ ଗାଁର ସୁଶୀତଳ ଶାନ୍ତ ପରିବେଶରେ ଏକ ସୁନ୍ଦର ଅବସର ଜୀବନ କଟେଇବାକୁ କିନ୍ତୁ କେହି ଚାହାନ୍ତି ନାହିଁ। ମୁଁ ମୋ ଜେଜେବାପା ଜେଜେମାଙ୍କୁ ଦେଖିଛି, ସେମାନେ ବୁଢ଼ାବୁଢ଼ୀ ହୋଇଯାଇଥିଲେ। ପୁଅ ବୋହୂ ନାତିନାତୁଣୀଙ୍କୁ ତାଙ୍କ ସଂସାର ଭାର ସମର୍ପଣ କରିଦେଇ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ଜୀବନଯାପନ କରୁଥିଲେ। କଥା କଥାକେ କହୁଥିଲେ, ଆମ ଜୀବନ ଆମେ ଜିଇଁ ସାରିଲୁଣି, ଏଥର ତମ ସଂସାର, ଆମେ ତମ ସଂସାରରେ ଏବେ ଅତିଥି। ଏମିତି କେତେ କଥା, ଭାରି ଭଲ ଲାଗୁଥିଲା ସବୁ ଶୁଣିବାକୁ। ହେଲେ ଆଜି ସେସବୁ ସ୍ୱପ୍ନ। କୋଉଠି ଶାଶୁର ଅତ୍ୟାଚାରରେ ବୋହୁ ଘର ଛାଡ଼ି ଦେଉଛି ତ କୋଉଠି ପୁଅ ବୋହୂମାନଙ୍କ ଦ୍ୱାରା ପିତାମାତା ଅବହେଳିତ, କୋଉଠି ସେମାନଙ୍କ ଦ୍ୱାରା ଲାଞ୍ଛନା ପ୍ରାପ୍ତ ହୋଇ ଲାଞ୍ଛିତ ଜୀବନ ମଧ୍ୟ କଟାଉଛନ୍ତି। ଭୌତିକ ଜୀବନ ପାଇଁ ଆମର ଯେଉଁ ଭୟଙ୍କର ଆକର୍ଷଣ, ଏହା ହିଁ ତାର ପରିଣତି। ଏଇଠି ଗୀତାର ଗୋଟେ ଶ୍ଳୋକ ମନେ ପଡ଼େ, ଆପୂର୍ଯ୍ୟ ମାଣାମ ଅଚଳଂ ପ୍ରତିଷ୍ଠଂ ସମୁଦ୍ରମ ଆପହ ପ୍ରବିଶନ୍ତି ଯତ୍ପତ୍ ତତ୍ପତ୍ କାମାଜଂ ପ୍ରବିଶନ୍ତି ସର୍ବେ ସୋ ଶାନ୍ତମ ଆପ୍ନୋତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ, ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତ ହୋଇପାରେ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏଇ ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

0: ଶୁଣୁଥିଲେ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଖ୍ୟତଃ ଖରାଦିନେ ପ୍ରାଣୀମାନଙ୍କର ଉତ୍ତାପ ଓ ଚାପ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସେମାନଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ପ୍ରଜନନ କ୍ଷମତା ଏବଂ ଉତ୍ପାଦନ ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ପ୍ରାଣୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଲେ ବିଭିନ୍ନ

0: ଲକ୍ଷଣ ପ୍ରକାଶ ପାଇଥାଏ, ଯେମିତିକି ପ୍ରାଣୀମାନଙ୍କର ହୃତ୍ପିଣ୍ଡର ସ୍ପନ୍ଦନ ବୃଦ୍ଧି ହେବା ସହ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସରେ ସେମାନଙ୍କୁ ସମସ୍ୟା ହୋଇଥାଏ। ପ୍ରାଣୀମାନେ ଧଇଁସଇଁ ହୋଇଥାନ୍ତି ଏବଂ ସେମାନଙ୍କ ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ। କିଛି ପ୍ରାଣୀମାନଙ୍କଠାରେ ଝାଡ଼ା ବାନ୍ତି ଇତ୍ୟାଦି ଲକ୍ଷଣ ନଜରକୁ ଆସିଥାଏ। ସେମାନଙ୍କ ଆଚରଣ ବା ଗତିବିଧିରେ ପରିବର୍ତ୍ତନ ହୋଇଥାଏ। ଉତ୍ପାଦନ ଯେପରିକି କ୍ଷୀର ଅଣ୍ଡା ଆକସ୍ମିକ ପରିବର୍ତ୍ତନ ଦେଖାଦିଏ। ପ୍ରାଣୀମାନଙ୍କ ଓଜନ ହଠାତ୍ କମିଯାଏ। ସେମାନଙ୍କର ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର ଚିକିତ୍ସା ପ୍ରଣାଳୀ ମଧ୍ୟ ରହିଛି। ଏହା ପ୍ରଭାବିତ ପ୍ରାଣୀମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ। ଅତ୍ୟଧିକ ପ୍ରଭାବିତ ପ୍ରାଣୀମାନଙ୍କୁ ଅଂଶୁଘାତ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହିପରି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଆକ୍ରାନ୍ତ ପ୍ରାଣୀମାନଙ୍କୁ ଯଥାଶୀଘ୍ର ସୂର୍ଯ୍ୟ କିରଣରୁ ଛାଇ ସ୍ଥାନକୁ ସ୍ଥାନାନ୍ତର କରିଦିଅନ୍ତୁ। ପ୍ରଭାବିତ ପ୍ରାଣୀମାନଙ୍କୁ ଆବଶ୍ୟକ ପରିମାଣର ପାନୀୟ ଜଳ, ଇଲେକ୍ଟ୍ରୋଲାଇଟ୍, ଭିଟାମିନ୍ ସି ଇତ୍ୟାଦି ଦିଅନ୍ତୁ। ପ୍ରାଣୀମାନେ ପ୍ରାଥମିକ ସଂକ୍ରମଣ ହେବା ପରେ ଦ୍ୱିତୀୟ ସଂକ୍ରମଣରୁ ବଞ୍ଚିବା ପାଇଁ ଆଣ୍ଟି ମାଇକ୍ରୋବାୟୋଟିକ୍ ଥେରାପି ପ୍ରଦାନ କରନ୍ତୁ। ଏଥିପାଇଁ ସଦାସର୍ବଦା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ତୁରନ୍ତ ଯୋଗାଯୋଗ କରି ସେମାନଙ୍କ ସାହାଯ୍ୟ ନିଅନ୍ତୁ। ଉତ୍ତାପ ଓ ଚାପର ପ୍ରତିରୋଧ ପାଇଁ ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବାଷ୍ପୀକରଣ ଦ୍ୱାରା କ୍ଷୟ ହୋଇଥିବା ପାନୀୟ ଜଳକୁ ଏକ ଛାଇ ଜାଗାରେ ରଖନ୍ତୁ। ପ୍ରାଣୀମାନଙ୍କୁ ପରିବହନ ଇତ୍ୟାଦିରୁ ନିବୃତ୍ତ କରନ୍ତୁ। ନିୟମିତ ବ୍ୟବଧାନରେ ପ୍ରାଣୀମାନଙ୍କୁ ବିଶ୍ରାମ ଦିଅନ୍ତୁ। ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ହେବା ସହ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୋଇଥାଏ। ଏଣୁ ଏହି ସମୟରେ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳ କିମ୍ବା ଝାଇ ଜାଗାରେ ବାନ୍ଧି ରଖନ୍ତୁ। ଗୁହାଳ ଘରେ ବାୟୁ ଚଳାଚଳର ସୁବ୍ୟବସ୍ଥା କରନ୍ତୁ। ଆବଶ୍ୟକ ସ୍ଥଳେ ପ୍ରାଣୀମାନଙ୍କ ମଧ୍ୟରେ ଯେପରି ଅଧିକ ଗହଳି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଗୃହପାଳିତ ପ୍ରାଣୀଙ୍କୁ ନିବୁଜ ଗାଡ଼ିରେ ପରିବହନ କରନ୍ତୁ ନାହିଁ। ପରିବହନ ସମୟରେ ପ୍ରାଣୀମାନଙ୍କର ଖାଦ୍ୟପେୟ ହ୍ରାସ ହୋଇଥାଏ। ଚିକିତ୍ସକଙ୍କୁ ପରାମର୍ଶ କରି ଆବଶ୍ୟକ ପରିମାଣର ଭିଟାମିନ୍, ଖଣିଜ ଲବଣ ଦିଅନ୍ତୁ। ପ୍ରାଣୀମାନେ ବସବାସ କରୁଥିବା ଗୁହାଳରେ ଟିଣ ଛପର, ଆଜବେଷ୍ଟସ୍ ଥିଲେ ଏହା ଉପରେ ଡାଳପତ୍ର କିମ୍ବା ନଡ଼ା ବିଛାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ନଡ଼ା ଉପରେ ପାଣି ସିଞ୍ଚନ କରନ୍ତୁ। ସେମାନଙ୍କ ଶରୀରରେ ଭିଟାମିନ୍ ଡି ର ମାତ୍ରା ଠିକ୍ ରହିଥାଏ। କୁକୁଡ଼ା ଚାଷୀମାନେ ପ୍ରତି 2-3 ଘଣ୍ଟା ମଧ୍ୟରେ ସତେଜ ପାନୀୟ ଜଳ ଦିଅନ୍ତୁ। ତା ସହିତ କୁକୁଡ଼ା ମଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ପ୍ରାଣୀମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରିକି ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ। ତାପର ଆର୍ଦ୍ରତା ସୂଚକ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଉତ୍ତାପ ବା ଚାପ ବା ଅଂଶୁଘାତର ଆଶଙ୍କାରୁ ପ୍ରାଣୀମାନଙ୍କୁ ରକ୍ଷା କରିପାରିବେ। ଆମେ ରଖୁଥିବା ଗୃହପାଳିତ ପ୍ରାଣୀମାନେ କଥା କହିପାରନ୍ତି ନାହିଁ, ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି ସେଥିପ୍ରତି ସତର୍କତା ଅବଲମ୍ବନ କରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରି ପ୍ରାଣୀଧନର ସୁରକ୍ଷା କରନ୍ତୁ।
1: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 900 ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः दिव्यानन्द झाः। अथ वार्ताः। नवदिल्ल्यां हैदराबाद हाउस स्थले अद्य विदेशमंत्री डॉक्टर सुब्रह्मण्यम जयशंकरः अमेरिका देशीयेन विदेश सचिवेन मार्को रूबियो इत्यनेन समं द्विपाक्षिक संवादं करिष्यति। एतौ क्षेत्रीय वैश्विक शांति सुरक्षा

ସକାଳ 7:25 ମିନିଟ୍ରେ ଶୁଣିପାରିବେ ଏକ ଭକ୍ତି ଗୀତ। ଆଦିବାସୀ ଗୀତ କ୍ରମରେ ଶୁଣିପାରିବେ ସାନ୍ତାଳୀ ଗୀତ। ସକାଳ 7:30 ମିନିଟ୍ରେ ପରିବେଷଣ କରିଛନ୍ତି ଶିଳ୍ପୀ ଆନନ୍ଦ ମୁର୍ମୁ, ଡାକିନ ମାଝୀ ଏବଂ ସାଥୀ। ସକାଳ 8:30 ମିନିଟ୍ରେ ରହିଛି କାର୍ଯ୍ୟକ୍ରମ ଶିଶୁରାଇଜ। ଶ୍ରୋତାବନ୍ଧୁମାନଙ୍କ ସହ ଅନ୍ତରଙ୍ଗ ଆଳାପର ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ ପ୍ରଚାର କରିବ ପୂର୍ବାହ୍ନ 10:20 ମିନିଟ୍ରେ। ଦିନ 1:20 ମିନିଟ୍ରେ ନାରୀ ମହଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦ୍ରଧନୁ ସନ୍ଧ୍ୟା 5:30 ମିନିଟ୍ରେ ରହିଛି କାର୍ଯ୍ୟକ୍ରମ ଯୁବବାଣୀ। ଆଜି ବନସୁରଭି କାର୍ଯ୍ୟକ୍ରମରେ ଶୁଣିପାରିବେ ସାନ୍ତାଳୀ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଜଗଦୀଶ ମୁର୍ମୁ ଏବଂ ସାଥୀ। ଏ ବନସୁରଭି ପ୍ରଚାର କରିବୁ ସନ୍ଧ୍ୟା 6:02 ମିନିଟ୍ରେ। ଶ୍ରୀ ରାମଚରିତ ମାନସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:10 ମିନିଟ୍ରେ। ରାତି 7:00 ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୋତାମଞ୍ଚ। ଆଜି ଶ୍ରୋତାମଞ୍ଚରେ ଶ୍ରୋତା ଭାଇ ଦେବରଞ୍ଜନ।

ରାତି 7:30 ପ୍ରଚାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ପାରମ୍ପରିକ ଗୀତ କ୍ରମରେ ଚମ୍ପୁ ଶୁଣିପାରିବେ ରାତି 8:00। ରାତି 8:15 ପ୍ରଚାର କରିବୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ରଙ୍ଗ ବେରଙ୍ଗ। ରାତି 8:30 ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରିବୁ ରାତି 10:00। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଶ୍ରୋତାବନ୍ଧୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି

0: ନୂତନ ବିକଶିତ ଭାରତ ଜି ରାମ ଜି ଆଇନ, ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100 ରୁ 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100ଟି ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଂ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଂ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଂ କମିଟି, ଆଣ୍ଟି ର୍ୟାଗିଂ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ, ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏ ଛାଏ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହୋଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜ୍ୱର ଆଉ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ଼୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜ୍ୱର, ମୁଖଗହ୍ୱର ଢିଲା ରହିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicket ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4-ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23 ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ ତୁର୍କୀ ଇଜିପ୍ଟ ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:25 ଶୁଣନ୍ତୁ ଏକ ଭକ୍ତିଗୀତ।

ଇଏ ଦେଖ ଦେଖ 8ଟା ବାଜୁଛି ନା ନାହିଁ, କେତେ ଖରା ଗରମ, ଆଉ ଘରୁ ବାହାରି ହେଉନି। କେତେ ଦିନ ହେଲା ଯେଉଁ ଖରା ଗରମ ଗୁଳୁଗୁଳି ହତସନ୍ତ ହୋଇଗଲେଣି ଲୋକ, ଆଉ ଲୁଗାପଟା ରଖିବାକୁ ଦେହରେ ଇଚ୍ଛା ହେଉନି। ତା ସାଙ୍ଗକୁ ଯେମିତି ଆକାଶରୁ ନିଆଁ ବର୍ଷୁଛି, ଟିକିଏ ପବନ ବହିଲେ ଯେମିତି ଆନନ୍ଦ ଲାଗୁଛି, ଆଉ ଯେତେବେଳେ ବିଜୁଳି ଟିକିଏ ଚାଲିଯାଉଛି, ଆହା କି କଷ୍ଟ, ପିଲେ ଧାଉଁଛନ୍ତି ତୋଟା।

0: ବେଳକୁ ଗଛ ଛାଇକୁ କେତେ ପବନ ଖାଇବେ, କିନ୍ତୁ ବେଳେ ବେଳେ ପିଲେ ଦେଖ ଖଣ୍ଡିଆଭୂତ ହେଉଛି, ମାନେ ଘୂର୍ଣ୍ଣିବାତ୍ୟା ଭଳିଆ ହେଇ ଝଡ଼ ତୋଫାନ ହେଇ ଭାଙ୍ଗି ପଡ଼ୁଛି ଘରଦ୍ୱାର, ଗଛଲତା ଉତ୍ପୁଡ଼ି ଯାଉଛି। ଏଇ ନିକଟରେ ଆମର ଗୋଟେ ଦୁଃଖଦ ଘଟଣା ଘଟିଗଲା, ହଠାତ୍ କିନା ବର୍ଷା ଝଡ଼ ହେଇକିରି କେତେ ଭାଇ ଆମର ମରିଗଲେ। ତେଣୁ ଟିକେ ସତର୍କ ଥିବ, ସାଙ୍ଗେ ସାଙ୍ଗେ ଆମ୍ବ କୋଢ଼ିଆକୁ ତୋଟା ମେଳକୁ ଧାଇଁ ଯିବନି, ହେଲା, ଜଗିକିରି ରହିବ, ଏଣେ ଖରାକୁ ଜଗିବ, ନହେଲେ ଘରୁ ବାହାରିଲା ମାତ୍ରେ ପେଟେ ପାଣି ପିଇବ, ତୋରାଣି ଘୋଳ ଦହି ପଇଡ଼ ପାଣି ଆଖୁ ରସ ଯିଏ ଯାହା ପାଇବ ସର୍ବତ ସବୁ ପିଇବ, କାକୁଡ଼ି ତରଭୁଜ ତାଳସଜ ଆମ୍ବ ଲିଚୁ ଯାହା ପାଇବ ଖାଇବ, ଏହା ଦେହକୁ ଭଲ। କଷ୍ଟ ହେଲେ ଗାଧେଇ ପଡ଼ିବ, ମୁହଁ ହାତ ଧୋଇଦେବ, ଯାହାକୁ ଟିକେ ଅଂଶୁଘାତ ହେଲା ଭଳିଆ ଲାଗିବ ତାକୁ ସାଙ୍ଗେ ସାଙ୍ଗେ ଛାଇରେ ରଖି ତାକୁ ଶୁଆଇ ଦେବ, ପବନ ଦେବ, ବିଞ୍ଚି ଦେବ, ଆଉ ଆମ୍ବୁଲାନ୍ସକୁ ଫୋନ୍ କରି ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରିବ, ଦେଲେ ମୂଲ୍ୟବାନ ଜୀବନ ରହିଯିବ ରେ ପିଲେ। ଆଉ ହପ୍ତେ ଖଣ୍ଡେ ଜଗିଗଲେ ମୌସୁମୀ ପାଇଁ ଆସିଯିବ, ପାଗ ବଦଳିଯିବ, ଟିକେ କଷ୍ଟ କରି ରହିବା ନା, ଆଉ ଅସମ୍ଭାଳେ ତାତି ହେଲାଣି ଜମା ହଉନି ସହି, ଝାଳ ଗମ ଗମ ବହୁଛି ଘରେ ହେଉନି ରହି, ନିଆଁ ବର ସହି ଆକାଶ ଯାଏ ଦେହରେ ଗଳି, ଗରିବ ଲୋକଙ୍କ ଦୁଃଖକୁ କିଏ ପାରିବ କଳି, ପଙ୍ଖା କୁଲର ଏସିରେ କେତେ ରହିବ କୁହ, ଘରୁ ବାହାରିଲେ ବଢ଼ଇ ଅଂଶୁଘାତର ଭୟ, ବଢ଼ୁଛି ଖରାର ପ୍ରକୋପ ସୂର୍ଯ୍ୟ କରନ୍ତି ରୋଷ, ଏମିତି ଯନ୍ତ୍ରଣା ଭୋଗୁଛେ ଆମେ ପ୍ରତିବରଷ, ନୂଆ କୋଠାବାଡ଼ି ସଡ଼କ ନୀତି ହୁଏ ତିଆରି, ଗଛଲତା କାଟି ଦେଉଛେ କିଛି ଚିନ୍ତା ନ କରି, କଳକାରଖାନା ଗାଡ଼ିରୁ ଧୂଆଁ ବାହାରେ କେତେ, ବାୟୁକୁ କରାଇ ଦୂଷିତ ବଢ଼େ ଉତ୍ତାପ ଯେତେ, କଂକ୍ରିଟ ଜଙ୍ଗଲ ହେଲାଣି ସବୁଠି ଖରା ପାଉରୁନି ଶୋଷି, ଡହ ଡହ ତାତି ଭିତରେ ସିନା ହେଉଛେ ପେଶୀ, କୁରାଢ଼ୀରେ ନିଜ ଗୋଡ଼କୁ ଆମେ ଦେଉଛେ ହାଣି, ସରିବ କେମିତି କୁହ ତ ଆମ ଦୁଃଖ କାହାଣୀ, ଲଗାଇବା ଗଛ ମାଟିରେ ଚାଲ ଯତ୍ନ କରି, ସବୁଜ ରଖିଲେ ଧରାକୁ ସୁଖ ଆସିବ ଫେରି। ଭାଇ ପ୍ରଦୀପ ଜେନା କେଡ଼େ ସୁନ୍ଦର କବିତାଟିଏ ଲେଖିଛନ୍ତି ଏଇ ଖରା ଗରମକୁ ଲକ୍ଷ୍ୟ କରି। ସେଥିପାଇଁ କବି କହିଥିଲେ, ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପ୍ରକାଶ, ଡର ଲାଗେ ଦେଖି ଖଇ ଫୁଟା ଖରା, ଆଉ ଗୁଳୁଗୁଳି ତାତି ଖରା ବେଳଟାରେ ଖଣ୍ଡିଆ ଭୂତଟା ଖେଳରେ ଗଲେରେ ମାତି, ଡର ଲାଗେ ଦେଖି ଶୋଷରେ ଚଢ଼େଇ ହେଉଥିଲେ ଛୋଟ ପଟ, ବାଟୋଇ ପାଇଁରେ ନଥିଲେ ରେ ଛାଇ ଲାଗଇ ସିନାରେ କଷ୍ଟ, ଡର ଲାଗେ ଶୁଣି ଏଇ ନିଦା ଘରେ କାଳ ବୈଶାଖୀ ନା, ଉଜାଡ଼େ ଫସଲ ଧନ ଜୀବନଟି ବୁଲିକି ସହର ଗାଁ, ଡର ଲାଗେ ଶୁଣି ଅଂଶୁଘାତ ନା ବିପଦଟି ସବୁ ପାଇଁ, ସତର୍କ ନହେଲେ ଯାଏ ରେ ଜୀବନ ଏକଥା ଭୁଲିବା ନାହିଁ, ଡର ଲାଗେ ଦେଖି ଶୁଖିଲା ପୋଖରୀ ଆଉ ପାଟ ନାଳ ନଈ, ଖରା ବେଳଟାରେ ଝାଞ୍ଜି ପବନଟା ଗଲେରେ ହଠାତ ବହି, ଡର ଲାଗେ ଯେଉଁ ଗ୍ରୀଷ୍ମ ଋତୁକୁ ରହେ ଜ୍ୟେଷ୍ଠ ଶେଷ ଯାଏ, ଡର ଲାଗୁ ପଛେ ଖରା ମା ଖରେଇ ଦେ ଏଇ ଗୀତ ମୁଁ ହିଁ ଗାଏ। ଭାଇ ନୀଳମଣି ଚାନ୍ଦ ତୁମ ପାଇଁ ଭଲ କବିତାଟିଏ ଲେଖିଛନ୍ତି। ପିଲାମାନେ, ଆମ ଦେଶ ଭାରତ ଭାରି ବିଶାଳ, କେତେ ବଡ଼ ଦେଶ, କୋଟି କୋଟି ଲୋକ ଏଠି ରହୁଛନ୍ତି, କେତେ ଜାତି, କେତେ ଧର୍ମ, କେତେ ବର୍ଣ୍ଣର ଲୋକ ଏଠି ରହୁଛନ୍ତି, ହିନ୍ଦୁ ମୁସଲିମ ଶିଖ ଇସାଇ ହମ୍ ସବୁ ହେ ଭାଇ ଭାଇ। ହିନ୍ଦୁମାନଙ୍କର ଅନେକ ପର୍ବ ଏଇ ଭିତରେ ଗଲା, ପୁଣି ଆଗକୁ ଆସୁଛି ମୁସଲମାନ ଭାଇ ଭଉଣୀ ମାନଙ୍କର ଏକ ପବିତ୍ର ପର୍ବ, ପବିତ୍ର ଇଦୁ ଜୁହା। ସେ ବିଷୟରେ ଆଜି ତୁମକୁ ଏ ଆର୍ ଖାନ ଭାଇ କଣ କହୁଛନ୍ତି, ବସିକିରି ଶୁଣ।
1: ବା ଇଦ୍ ଅଲ୍ ଅଧା, ଯାହାକୁ ସାଧାରଣ ଭାବରେ ବକ୍ରିଦ୍ ବୋଲି କୁହାଯାଏ, ଏହା ଇସଲାମ ଧର୍ମର ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ପର୍ବଟି ମୁଖ୍ୟତଃ ତ୍ୟାଗ, ଆନୁଗତ୍ୟ ଏବଂ ସମର୍ପଣର ପ୍ରତୀକ। ଏହାର ଐତିହାସିକ ପୃଷ୍ଠଭୂମି ହେଲା ଇଦୁଜୁହା ପର୍ବ ସମ୍ପର୍କରେ ହଜରତ ଇବ୍ରାହିମ ଆଲାଇସାଲାମ ଏବଂ ତାଙ୍କ ପୁଅ ହଜରତ ଇସମାଇଲ ଆଲାଇସାଲାମଙ୍କ ସହିତ ଜଡ଼ିତ। ଇସଲାମିକ ମାନ୍ୟତା ଓ ପବିତ୍ର କୋରାନ ଅନୁଯାୟୀ ହଜରତ ଇବ୍ରାହିମ ଆଲାଇସାଲାମ ଆଲ୍ଲାଙ୍କ ଦ୍ୱାରା ପ୍ରେରିତ ମୁଖ୍ୟ ନବୀ ବା ପୈଗମ୍ବର ମାନଙ୍କ ମଧ୍ୟରୁ ଜଣେ। ଆଲ୍ଲାହ ହଜରତ ଇବ୍ରାହିମଙ୍କ ଭକ୍ତି ଓ ଆନୁଗତ୍ୟ ପରୀକ୍ଷା ପାଇଁ ତାଙ୍କର ସବୁଠାରୁ ପ୍ରିୟ ଜିନିଷ ଅର୍ଥାତ୍ ତାଙ୍କ ପୁତ୍ର ଇସମାଇଲଙ୍କୁ ଉତ୍ସର୍ଗ କରିବାକୁ ସ୍ୱପ୍ନରେ ଆଦେଶ ଦେଇଥିଲେ। ଆଲ୍ଲାଙ୍କ ଆଦେଶକୁ ସର୍ବୋପରି ମାନି ହଜରତ ଇବ୍ରାହିମ ଯେତେବେଳେ ନିଜ ପୁତ୍ରଙ୍କୁ କୁର୍ବାନୀ ଦେବାକୁ ପ୍ରସ୍ତୁତ ହେଲେ, ସେତେବେଳେ ତାଙ୍କର ଏହି ଅସୀମ ତ୍ୟାଗ ଓ ଭକ୍ତିରେ ପ୍ରସନ୍ନ ହୋଇ ଆଲ୍ଲାହ ଇସମାଇଲଙ୍କ ସ୍ଥାନରେ ଏକ ଦୁମ୍ବା ମେଣ୍ଢା ବା ଛେଳି ଯାହା କୁହାଯାଏ ସ୍ଥାପିତ କରାଇଥିଲେ। ପୁଅ ସୁରକ୍ଷିତ ରହିଲେ ଏବଂ ସେହି ପଶୁର କୁର୍ବାନୀ ହେଲା। ଏହି ସ୍ମୃତିକୁ ମନେ ପକାଇକି ଆଲ୍ଲାଙ୍କ ପ୍ରତି ନିଜର ସମର୍ପଣ ଭାବ ପ୍ରକଟ କରିବା ପାଇଁ ପ୍ରତିବର୍ଷ ମୁସଲମାନ ସମାଜ ଦ୍ୱାରା ଏହି ପର୍ବ ପାଳନ କରାଯାଏ। ଇସଲାମିକ କ୍ୟାଲେଣ୍ଡର ର ଦ୍ୱାଦଶ ବା ଶେଷ ମାସ ଜୁଲ ହିଜା ର 10 ତାରିଖରେ ଏହି ପର୍ବ ପାଳନ କରାଯାଏ। ଏହି ସମୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ମାନେ ମକ୍କା ସାଉଦି

ଏମିତି ଅନେକ ଦିନ ବିତିଗଲା, କିନ୍ତୁ ବାବୁଲାର ସ୍ୱଭାବ ଜମା ବଦଳିଲା ନାହିଁ। ଦିନକୁ ଦିନ ଆହୁରି ବେଶୀ ଦୁଷ୍ଟ ହେବାକୁ ଲାଗିଲା। ବାପା ମାଙ୍କର ଭାଳେଣୀ ପଡ଼ିଗଲା। ବାବୁଲା କେମିତି ସୁନାପିଲା ହେବ ସମସ୍ତଙ୍କ ମନକୁ ଘାରିଲା। ଶେଷରେ ନିଷ୍ପତ୍ତି ହେଲା, ବାବୁଲାକୁ କଡ଼ା ନଜରରେ ରଖାଯାଉ, ସେ ଯେମିତି ଆଉ କେଉଁ ଦୁଷ୍ଟ ପିଲାଙ୍କ ସାଙ୍ଗରେ ସାଙ୍ଗ ନ ହେଉ।

0: ଦିନକର କଥା ଶୁଣରେ ପିଲେ। ଖରାଦିନ ଦ୍ୱିପହର ବେଳେ ବାବୁଲା ଭାବିଲା ତଟାକୁ ଯାଇ ବାଗୁଡ଼ି ଖେଳିବ ସାଙ୍ଗକୁ ନେଇ। ପାଦ ଚିପି ଚିପି ଦେଖିଲା ଯାଇ ବାପା ମା ନିଦରେ ଅଛନ୍ତି ଶୋଇ। ଥିରି ଥିରି କରି କବାଟ ମେଲି ଘର ବାହାରକୁ ଆସିଲା ଚାଲି।
1: ଆରେ ବାହ, କି ସୁନ୍ଦର ଏ ଉଦୌଦିଆ ଖରା! ଚାରିଆଡ଼େ ଶୁଣସାନ୍, କେହି କୁଆଡ଼େ ଦେଖାଯାଉ ନାହାନ୍ତି। ଏତିକି ବେଳେ ଗାଁ ମୁଣ୍ଡ ଆମ୍ବତଟାକୁ ଯାଇ ବାଗୁଡ଼ି ଖେଳିଲେ ଭାରି ମଜା ହୁଅନ୍ତା ସତରେ। ହେଲେ ଏକାକା ଖେଳିବି କେମିତି? କୁନା ମୁନା ଲୁନା ଆଉ ଟିକିନ ତ ମରି ପରି ବାପା ବୋଉଙ୍କ ଭୟରେ ପଦାକୁ ବାହାରି ପାରୁନାହାନ୍ତି। ଆରେ ଏଇ ତ ଆମର ପୋଷା କୁକୁର ବୁଲା। ଏ ବୁଲା, ଉଠୁ! ଏ ଦିନ ଦ୍ୱିପରଟାରେ କଣ ମୁହଁ ମାଡ଼ି ଶୋଇଛୁ ମ? ଉଠୁ, ଆ ଖେଳିବା।

ବୁଲା କୁକୁର ଅନିଚ୍ଛା ସତ୍ତ୍ୱେ ବି କୁଁ କୁଁ ହୋଇ କଡ଼ଲେ ଉଠାଇଲା। ଆଖି ମିଟି ମିଟି କରି ବାବୁଲାକୁ ଚାହିଁ ଲାଞ୍ଜ ହଲେଇଲା। କେଇଥର ନିଦ ମଳମଳ ହୋଇ କହିଲା,

ଏକଥା ଶୁଣି ବାବୁଲାର ମନ ଭାରି ଦୁଃଖ। କ'ଣ କରିବ କ'ଣ କରିବ ଭାବି ଭାବି ମାଡ଼ି ଚାଲିଲା ଆଗକୁ। ଦେଖିଲା ଡାମୁରା କାଉଟା କାକା କରି ଛାତ ଉପରେ ବସିଛି। ବାବୁଲା ଖୁସିରେ ତା ପାଖକୁ ଯାଇ ସାଙ୍ଗ ହୋଇ ଖେଳିବାକୁ କହିଲା। କିନ୍ତୁ କାଉବା ତା କଥା ଶୁଣିବ କାହିଁକି, ଡେଣା ଜଡ଼ିକ ଛାଡ଼ି ଉଡ଼ି ଯାଉ ଯାଉ କହିଲା,

ଏଥର ବାବୁଲା ମନକୁ ଆହୁରି ବାଧିଲା। ଯାହାକୁ କହିଲେ ବି କେହି ତା ସାଙ୍ଗେ ଖେଳୁନାହାନ୍ତି। କପାଳରେ ହାତ ମାରି ପୁଣି ଆଗେଇ ଗଲା ଗେଟ୍ ପାଖକୁ। ଦେଖିଲା କୋଇଲିଟିଏ ଆମ୍ବ ଗଛରେ ବସି କୁହୁ କୁହୁ ଗୀତ ଗାଉଛି। ଏଥର ବାବୁଲା ଖୁସି ହୋଇ କହିଲା।

ଜାତି ଜାତିକା କେତେ ରଙ୍ଗର ଫୁଲ ସବୁ ଥିରି ଥିରି ପବନରେ ଦୋଳି ଖେଳୁଥାନ୍ତି। ବାବୁଲା ଫୁଲଟିଏ ତୋଳିବ ବୋଲି ହାତ ବଢ଼ାଇଲା। ଏତିକି ବେଳେ ଟିକି ଫୁଲଟିଏ ନାଡ଼ି ପାଖୁଡ଼ା ହେଲା।

0: ତୁ ଯାହା କହିଲେ ବି ମୁଁ ତତେ ନିଶ୍ଚୟ ତଳିବି। ତୁ ତ ନୀତି ମହୁମାଛି ଆଉ ପ୍ରଜାପତି ମାନଙ୍କ ସାଙ୍ଗରେ ଖେଳୁଛୁ, ହେଲେ ଆଜି ଆ ମୋ ସାଙ୍ଗରେ ଖେଳିବୁ।
1: ଆରେ ବାବା, ନା ନା, ତମ ସାଙ୍ଗରେ ଖେଳିଲେ ତମେ ମୋତେ ଛିଣ୍ଡେଇ ଦେବ।
0: ଆଚ୍ଛା, ତୋର ତ ଭାରି ଦିମାଗ ଦେଖୁଛି, ତତେ ଜୋର କରି ଛିଣ୍ଡେଇ ଆଣିବି, ଦେଖିବି କିଏ ତୋ ପିଠିରେ ପଡ଼ିବ।
1: ବାବୁଲା ଭାଇ, ତମେ ତୁଚ୍ଛାଟାରେ ଖାଲି ଗର ଗର ହଉଛ, କହିଲ ବୋଲା ଏଇ ଅବୟଟାରେ କଣ ତମର ଖେଳିବା ବେଳ।

0: ଠିକ ସେତିକି ବେଳେ ହଠାତ୍ ଦଳେ ମହୁମାଛି ଘୋ କରି ଫୁଲ ବଗିଚା ଆଡ଼କୁ ମାଡ଼ି ଆସିଲେ। ବାବୁଲା ହଠାତ୍ ଚମକି ଉଠିଲା। ଡର ଆଉ ଛାନିଆରେ ଦେହ ତାର ସିତେଇ ଉଠିଲା। କ'ଣ କରିବ କ'ଣ କରିବ ଭାବି ଭାବି ଏକ ଝଙ୍କାଳିଆ ଫୁଲ ଗଛ ଆଢ଼ଳରେ ଲୁଚିଗଲା। ଥିରି ଥିରି କରି ପତର ଫାଙ୍କରେ ଦେଖିଲା ମହୁମାଛିମାନେ ଏ ଫୁଲରୁ ସେ ଫୁଲକୁ ଉଡ଼ି ଉଡ଼ି ମହୁ ସଂଗ୍ରହ କରିବାରେ ବ୍ୟସ୍ତ। ବାବୁଲା ଏଥର କହିଲା,
1: ଏ ମହୁମାଛି ଭାଇମାନେ, ତମେ ମୋ ସାଙ୍ଗରେ ଖେଳିବ, ଭାରି ମଜା ହବ, ଆସୁନ ଆସ।
2: ଆରେ ନା ନା, ଆମର ଇଲାକି ଖେଳିବାକୁ ବେଳ ନାହିଁ, ଆମେ ପରା ବହୁ କୁଟୁମ୍ବୀ, ଆମର ପରିବାର ବଡ଼, ବହୁତ କାମ ବାକି ପଡିଛି। ଏହି ବଗିଚାରୁ ମହୁ ସଂଗ୍ରହ କରି ସାରିଲା ପରେ ବହୁ ଦୂର ବାଟ ଯିବାକୁ ଅଛି।
1: କଣ ଏଇ ତୁମ ଖରା ବେଳଟାରେ, ଶୁଣ ଆଜି ଏତିକିରେ ଥାଉ, କାଲିକି ବାକି କାମ ତକ କରିନେବ।
2: ନା ବାବୁଲା ଭାଇ, ଆଜି କାମ ଆଜି, ଖେଳ ବେଳେ ସିନା ଖେଳ, ଏଇ କାମ ବେଳେ କଣ ଖେଳ।

0: ମାଛିଙ୍କ କଥା ଶୁଣି ବାବୁଲା ଚୁପଚାପ ଠିଆ ହୋଇ ରହିଗଲା। ଖେଳିବାକୁ ଯିବ କ'ଣ, ପଛକୁ ଫେରି ଚାହିଁଲା ବେଳକୁ କୁକୁରର ନିଦ ଭାଙ୍ଗି ନାହିଁ। କାଉ କୋଇଲି ମଧ୍ୟ ବହୁ ଦୂର କୁଡ଼ିଗଲେଣି, ଏଣେ ମହୁମାଛିମାନେ କାର୍ଯ୍ୟରେ ବ୍ୟସ୍ତ। ବାବୁଲା କ'ଣ ଭାବିଲା କେଜାଣି ଏକ ମୁହାଁ ହୋଇ ଘର ଭିତରକୁ ପଶି ଆସିଲା। ମା ରାଗ ଜର ଜର ହୋଇ କହିଲେ,
1: କ'ଣ ବାବୁଲା, ଏତେ ତାଗିଦ କଲା ପରେ ବି ପୁଣି ଖେଳିବାକୁ ବାହାରିଲୁ?
2: ନାଇଁ ନାଇଁ ମା, ବର୍ତ୍ତମାନ କ'ଣ ଖେଳିବା ବେଳ? କେତେ ପାଠ ପଢ଼ିବାର ଅଛି, କାମ ବେଳେ କାମ ପରା ଖେଳ ବେଳେ ଖେଳ।
3: ଏହି ସପ୍ତାହରେ ଆଗକୁ ଆସୁଛି ମେ ମାସର 28 ତାରିଖ ଦିନଟି ହେଉଛି ବୀର ବିନାୟକ ଦାମୋଦର ସାବରକରଙ୍କର ପବିତ୍ର ଜନ୍ମଦିନ। ସେ କ୍ରାନ୍ତିକାରୀ ଲେଖକ, ସେ ହିନ୍ଦୁ ରାଷ୍ଟ୍ର ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ, ଦେଶପ୍ରେମୀ ଆଉ ତେଜସ୍ୱୀ ବକ୍ତା। ସେତେବେଳର ନାସିକ କଲେକ୍ଟରଙ୍କ ହତ୍ୟାର ଷଡ଼ଯନ୍ତ୍ରରେ ସିଏ ଲିପ୍ତ ବୋଲି ମିଛରେ 1910 ତାଙ୍କର ବିଚାର ହୋଇ ଦଣ୍ଡାଦେଶ ମିଳିଥିଲା। ଜେଲ୍ର ପ୍ରଥମ 10 ସେ କଳାପାଣି ଆଣ୍ଡାମାନରେ ଥିଲେ। ସେଲୁଲାର ଜେଲ୍ ଭିତରେ ରହି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଥିଲା। ତାଙ୍କୁ 1921 ଭାରତର ମୂଳ ଭୂଖଣ୍ଡକୁ ଅଣାଯାଇଥିଲା। ବନ୍ଦୀ ଥିଲାବେଳେ ସେ ବହୁ କବିତା ଲେଖିଥିଲେ, ସପ୍ତର୍ଷୀ, ବିରହଚ୍ଛ୍ୱାସ, କମଳ, ବିନାୟକ ବୃତ୍ତ ଇତ୍ୟାଦି ଇତ୍ୟାଦି। ସେ ହିନ୍ଦୁ ମହାସଭାର ସଭାପତି ହିସାବରେ ନିର୍ବାଚିତ ହୋଇଥିଲେ। ସବରକର ତାଙ୍କର ହିନ୍ଦୁତ୍ୱ ତତ୍ତ୍ୱ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ସେ କହୁଥିଲେ ଯେ ହିନ୍ଦୁମାନେ ଗୋଟିଏ ଜାତି ଏବଂ ସେମାନେ ଭାରତର ସ୍ୱଦେଶୀ ଆଦିମ ଅଧିବାସୀ। ପିଲାମାନେ ସମୟ ତ ହେଇଗଲାଣି ଆମ କାର୍ଯ୍ୟକ୍ରମକୁ ଶେଷ କରିବା, ହେଲେ ପାଠ ପଢ଼ିବ। ବଡ଼ ପିଲାମାନଙ୍କର ପରୀକ୍ଷା ଫଳ ବାହାରିଗଲା, ପିଲାମାନେ ସବୁ ବହୁତ ଭଲ କରିଛନ୍ତି। ଆମ ଜିଲ୍ଲାର ପିଲାମାନେ ଯୋଉଠି ବଡ଼ ଭାଇ ଭଉଣୀମାନେ ଅଛନ୍ତି ତାଙ୍କଠୁ ପରାମର୍ଶ ନବ, ପାଠକୁ ଜମା ଭୁଲିବ ନାହିଁ। ସ୍କୁଲ ସବୁ ଆଗରୁ ଛୁଟି କରିଦିଆଯାଇଛି ଏଥର ଖରା ଛୁଟି, ଗ୍ରୀଷ୍ମକୁ ଲକ୍ଷ୍ୟ କରି ଘରେ ରହି ପାଠ ପଢ଼ିବ, କାରଣ ପାଠ ଦେଖେଇବ ଅସଲ ବାଟ। ହଉ ପିଲାମାନେ, ଆମ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ।
4: ନମସ୍କାର।
5: ଶେଷ ହେଲା କାର୍ଯ୍ୟକ୍ରମ ଶିଶୁ ରାଇଜ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ର ସେବାରୁ।

0: ହ୍ୟାଲୋ କୁଶ୍ମଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା,
1: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡ଼ା ଭରତପୁର ଜିଲ୍ଲା ଯାଜପୁର।
0: କୋଉ ରାସ୍ତା ଦେଇକି ଆପଣଙ୍କ ଗାଁକୁ ଯିବାକୁ ହବ ଟିକେ କହିଲେ?
1: ଆମର ହଉଛି ଚଣ୍ଡିଗଡ଼ ବାଲଚନ୍ଦ୍ରପୁର।
0: ଆଜ୍ଞା, ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେତେ ଦୂରରେ ଥାଇକି?

0: ଆଜ୍ଞା ଆଜ୍ଞା, ଆପ୍ ମଧ୍ୟରେ ବଡ଼ ଫୋନ୍ ଯୋଉ ଆପ୍ ମଧ୍ୟରେ ଶୁଣାଯାଉଛି ଆଉ।
1: ଆଜ୍ଞା, କ'ଣ କରୁଛନ୍ତି ଭାଇ ଆପଣ?
0: ଆଜ୍ଞା ଘରେ ଅଛି, ଦୃଷ୍ଟିହୀନ ଲୋକ ଆଉ।
1: ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି?
0: ଆଜ୍ଞା ଆଜ୍ଞା,
1: କିଛି ଆପଣ କାମଧନ୍ଦା କରୁଛନ୍ତି କି ନାହିଁ?
0: କାମ ଧନ୍ଦା ଏମିତି ଘରେ ଛୋଟ ମୋଟ କାମ ମୋ ଦ୍ୱାରା ଯେମିତି ହୁଏ ମୁଁ କରେ ଆଉ।
1: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
0: ନନ୍ଦିଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖଠାରେ।
1: ଠିକ୍ ଅଛି, ଆପଣଙ୍କ କହିବା ଅନୁସାରେ ଆମେ ଆପଣଙ୍କୁ ଶୁଣାଉଛୁ ଜଗନ୍ନାଥଙ୍କର ସେଇ ଲୋକପ୍ରିୟ ଭକ୍ତି ଗୀତ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖଠାରେ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ହ୍ୟାଲୋ ଆକାଶବାଣୀ।
3: ସାର୍, ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗରୁପୁର ଗ୍ରାମରୁ କହୁଛି ଆଜ୍ଞା, ଉଗ୍ରେଶନ ପଟେଲ।
2: ଆଜ୍ଞା, ଉଗ୍ରେଶନ ଭାଇ କହୁଛନ୍ତି, କେମିତି ଅଛନ୍ତି ଆଜ୍ଞା? ଆମେ ବି ବହୁତ ଭଲରେ ଅଛୁ, ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି। ଆଉ ଉଗ୍ରସନ ଭାଇ, ଆପଣ ବହୁତ ଦିନ ପରେ ଟେଲିଫୋନ୍ କରିଲା ଭଳିଆ ଆମକୁ ଅନୁଭବ ହଉଛି। ଆଉ କଣ ଖବର? ଆଚ୍ଛା ଆଚ୍ଛା, ଯାଉ ଯାଉ, ବହୁତ ବହୁତ ଧନ୍ୟବାଦ। ଆପଣ ଆମର ଆମ ସହିତ ସହଯୋଗ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କେବଳ ଆପଣ ଆମମାନଙ୍କୁ ସହଯୋଗ କରୁନାହାନ୍ତି, ଶ୍ରୋତା ଭାଇମାନଙ୍କୁ ବି ଆପଣ ସହଯୋଗ କରୁଛନ୍ତି। ନୂଆ ଶ୍ରୋତା ଆମର ଯୋଡ଼ି ହେବା ପାଇଁ କାର୍ଯ୍ୟକ୍ରମରେ ଆପଣ ସହଯୋଗ କରୁଛନ୍ତି।
3: ହଁ, ନିହାତି, ଆମେ ଯେଉଁ କିଛି ଦିନ ବ୍ୟବଧାନ ଯେଉଁ ନେଇଯାଉଛୁ, ଏଠି ଅନେକ ନୂଆ ଶ୍ରୋତାଙ୍କ ସ୍ୱର ଶୁଣିବାକୁ ମିଳୁଛି, ତ ଏଇଟା ମଧ୍ୟ ଆମ ପାଇଁ ଭଲ।
2: ଆଜ୍ଞା,
3: ତା ଛଡ଼ା ଆମେମାନେ ହେଲୁ ଆଜ୍ଞା ଗୋଟେ ନିୟମିତ ଶ୍ରୋତା।
2: ଆଜ୍ଞା,
3: ଆମେ କିଛି ଦିନ ପରେ ବି ଯଦି କଲ୍ କରିବୁ ଆମେ ନା ଶୁଣିଲେ ମଧ୍ୟ ସେଟା ଆମେ ଜାଣୁଛି।
2: ଆଜ୍ଞା,
3: କିନ୍ତୁ ବେଳେ ବେଳେ କଣ ହଉଛି ନା, ଶ୍ରୋତା ମାନଙ୍କର ଯେହେତୁ ଗୋଟେ ଆଗ୍ରହ ରହୁଛି, ଭଲ ପାଇବା ରହୁଛି, ଗୋଟେ ମାସ ବି ଯଦି ବ୍ୟବଧାନ ଦେଇଦେଲେ ଟିକେ ଭଲ ହୁଅନ୍ତା।
2: ଯଦି
3: ମାସ ତ ଅତି ଦୂର ହେଇଯାଉଛି ଯେହେତୁ ହେଇପାରୁନାହାନ୍ତି, କାହିଁକି ନା ଆମେ ବେଳେ ବେଳେ କିଛି ଶ୍ରୋତାଙ୍କର ଆମେ କଥା ଶୁଣୁ ଆଜ୍ଞା, ସେମାନେ କହନ୍ତି କି ମୁଁ 3-4 ବର୍ଷ ହେଲା ଆମେ କଲ୍ କରୁଛି ଲାଗୁନି କହନ୍ତି। ତ ଦେଖନ୍ତୁ ସେମାନେ ଏତେ ବର୍ଷ ଧର ସେ ଲଗଉଛନ୍ତି, ତ ଆମେ 2-3 ମାସ ମାନେ ସରି ଗୋଟେ ମାସ ଯଦି ଅନ୍ତର ଦେଲେ କଣ ଅସୁବିଧା ରହୁଛି?
2: ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି ଭାଇ, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
3: ସାମୁକାର ଦେଇଦେବେ, ତାର ଶୀର୍ଷ ଗୀତ ଦେଇଦେବେ ଆଜ୍ଞା, ଆଲବମ୍ ଗୀତଟା।
2: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ସେଇ ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ପୁଲିସ
1: ମିସ୍ ସୀମା
0: ଆଜ୍ଞା
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
0: କାହିଁକି କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
0: ଡିଜିଟାଲ ଆରେଷ୍ଟ
1: 1,00,000 ଦିଅନ୍ତୁ ବଞ୍ଚିଯିବେ
0: ଏତେ ଟଙ୍କା
1: ଆଚ୍ଛା ଠିକ୍ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
0: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ
2: ହେଲୋ ମମ୍ମା
0: ହାଇ
3: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ହେଲୋ କାଶ୍ୱାଣୀ
6: ନମସ୍କାର ଆଜ୍ଞା
5: ନମସ୍କାର ଗତ ଗୋଟିଏ ଦୁଇଟି ସପ୍ତାହ ପୂର୍ବରୁ ଟେଲିଫୋନ କରିଥିଲେ ବୋଧହୁଏ ଆଚ୍ଛା ଆଚ୍ଛା ପ୍ରୋଗ୍ରାମ କାର୍ଯ୍ୟକ୍ରମ ଶୁଣିଲେ କି ନାହିଁ ଭଲ ଲାଗିଲା ଆଜ୍ଞା ଆଜି କଣ କହିବାକୁ ଚାହିଁବେ ଆଚ୍ଛା ଲିଚୁ ଗଛ ମୂଳେ ଆପଣ ବସିଛନ୍ତି ଲାଇନ ନାହିଁ ବୋଲି ଲାଇନ କଣ ଆପଣଙ୍କର ସେଠି କଣ୍ଟିନ୍ୟୁ କଟୁଛି ନା କଣ ସେଠି କିନ୍ତୁ ଆପଣଙ୍କର ଲାଇନ ନଥିଲେ ବି ଏତେ ଗରମ ଲାଗୁନଥିବ ସେ ପରିବେଶ ନାହିଁ
6: ଜଙ୍ଗଲ ଅଛି ଗଛ ଅଛି ସବୁ ଅଛି ଘର ଚତୁର୍ପାଶ୍ୱରେ ଗଛ ଅଛି ହେଲେ କଣ କହିବେ ଏଇ ଯୋଉଟା ପଡିବ ନା
5: ଆଜ୍ଞା ତାତିର ପ୍ରଭାବଟା ପଡିବ ସିଧାସଳଖ ନହେଲେ ବି ପଡିବ ଆଉ କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ହ୍ୟାଲୋ ଆକାଶବାଣୀ।
4: ଆଜ୍ଞା ନମସ୍କାର।
3: ନମସ୍କାର ଆଜ୍ଞା,
4: ମୁଇଁ କର୍ମଚାରୀ ସାହୁ କହୁଛେଁ, ଚେଙ୍ଗା ମୁଣ୍ଡା ପୋଷ୍ଟଲା ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼ ନୁ।
3: ଆଜ୍ଞା ଆଜ୍ଞା, ବରଗଡ଼ରୁ ଭାଇ ଟେଲିଫୋନ କରିଛନ୍ତି, କେମିତି ଅଛନ୍ତି ଆଜ୍ଞା?
4: ମୁଇଁ ଭଲରେ ଅଛି ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
3: ବହୁତ ଭଲରେ ଅଛୁ, ଆମର ରେକର୍ଡିଂ ଟିମ୍ ର ସବୁ ସଦସ୍ୟ ମାନେ ବି ଖୁବ ଭଲରେ ଅଛନ୍ତି।
4: ଆଜ୍ଞା ଆପଣ ଆପଣଙ୍କର ଆଡ଼େ ଗରମ କେନ୍ତା ଅଛି ଆଜ୍ଞା?
3: ଗରମ ଆଜ୍ଞା ସବୁଆଡେ ହଉଛି, ଆମ ଆଡେ ତ ବହୁତ ଗରମ ହଉଛି।
4: ଆଜ୍ଞା ଆମର ଆଡେ ତ ବହୁତ ଗରମ ଆଜ୍ଞା, ବୁଲବୁଲି ବି ଯେନ୍ତା ବହୁତ ଗରମ ବି ହେନ୍ତା ଅଛି ଆଜ୍ଞା।
3: ଆଜ୍ଞା,
4: ସାଢେ 10-11 ବେଳେ କାମ ସବୁ ପୁରା ବନ୍ଦ ହେ,
3: ଉପର ଭଳି ପୁଣି କାମ ହଉଛି।
4: ଆଜ୍ଞା ଆଜ୍ଞା, 4 ବାଜିଲେ 4:30 ହେଲେ ତାପରେ କାମ ଆରମ୍ଭ ହେସି।
3: ଆଜ୍ଞା ଆଜ୍ଞା, ଦିନବେଳେ ଅଂଶୁଘାତ ପାଇଁ କେହି ଘରୁ କୁଆଡେ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ଆଉ। ଠିକ ଅଛି ଆଜ୍ଞା, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
4: ଆଜି ଗୀତ ଗୋଟେ ଶୁଣିବା ଆଜ୍ଞା, ଆମର ସଂସ୍କାର ର ମତେ ନେଇ ଯା ସାଥିରେ କରି ତୋର କନିଆ।
3: ଆଚ୍ଛା, ସଂସ୍କାର ଓଡ଼ିଆ କଥା ଚିତ୍ର ର?
4: ହଁ ଆଜ୍ଞା, ସଂସ୍କାର ର।
3: ଠିକ ଅଛି,
4: ଡେଡିକେଟ କରମା ଆଜ୍ଞା।
3: ନା କହନ୍ତୁ,
4: ଆପଣଙ୍କୁ ଡେଡିକେଟ କରମା ଆଜ୍ଞା।
3: ଆଚ୍ଛା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
4: ତାପରେ ପଣ୍ଡିର ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ।

0: ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ତାପରେ ନାରାୟଣ ମେହେର, ସେବାରାମ ମେହେର, ଆନନ୍ଦ ମେହେର, ମୁରଲୀଧର ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ପଞ୍ଚାନନ ପଣ୍ଡିଆର, ହରେଶ ପରିବା, ତାପରେ ଦେବରାଜ ମେହେର, ଲିଙ୍ଗରାଜ ମେହେର, ଶଙ୍କର ମେହେର, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୈଷ୍ଣବ ଗଈ, ଚିତ୍ରସନ ସବର, ମନୋଜ ପଟେଲ, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ତାପରେ ନିରାକାର ରଣା, ରାଧାକାନ୍ତ ଭୋଇ, ତାପରେ ଆମର ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଦିଲେଶ୍ୱର ସାହୁ।
1: ଆପଣ ଯେତିକି ନାଁ କହିଲେ ଗୋଟିଏ ଗାଁ କ'ଣ ଦୁଇ ତିନିଟା ଗାଁ ହେଇଯିବ।
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଠିକ୍ ଅଛି ଠିକ୍ ଅଛି। ଆପଣଙ୍କ ଯେଉଁମାନେ ସବୁ ବନ୍ଧୁ ରହିଛନ୍ତି, ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି, ସେମାନଙ୍କୁ ମଧ୍ୟ ଡେଡିକେଟ୍ କରିଦେଉଛୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ

0: କେମିତି ଅଛନ୍ତି ଆଜ୍ଞା?
1: ହଁ ଆଜ୍ଞା, ଠିକ୍ ଅଛୁ।
0: ଆଜ୍ଞା, କାମ ଧନ୍ଦା ଆପଣଙ୍କର ଠିକ୍ ଠାକ୍ ଚାଲିଛି?
1: ହଁ ଚାଲିଛି ଆଜ୍ଞା। ଏଇଟା ତ କ୍ଷୀର ଦେଇକିରି ଫେରିଲି ନ ଏବେକା,
0: ହଁ ହଁ ହଁ
1: ଆଉ ଏବେକା ପୁଣି ଆମର ଯୋଉ କେନ୍ଦୁପତ୍ର ବିଭାଗରେ କାମ କରୁଛି ତ ଆଜ୍ଞା,
0: ଆଜ୍ଞା,
1: ଫୋଡ଼ିକି ଟିକେ ପତ୍ର ଫୋଡ଼ିକି ଏବେ ଟିକେ ଫେରି ପୁଣି ଯିବି, ସେଥିରେ ଛାଇ ତଳେ ଟିକେ କାମ ଟିକେ କରବାର ଅଛି ମାନେ ଘର ଭିତରେ
0: କେନ୍ଦୁପତ୍ରରେ ଆପଣ କ'ଣ କାମ କରନ୍ତି?
1: ଆଜ୍ଞା। ମୁଁ ଏକ୍ଚୁଲି ଫଡ଼ି ସାଥୀ ବେଲେ ମୋର ଉପରେ ଜଣେ ମନ୍ସି ଅଛନ୍ତି, ବେଲେ ଆମେ କାଣା କି ପତ୍ର ପୁତ୍ର ତୋଳେ, ଯେନ୍ ମହିଳା ମାନେ ଯାଏସନ୍ ଜଙ୍ଗଲ କେ ତୁଲି, ସେମାନଙ୍କୁ ନେଇକରି ଆମେ ପତ୍ର ତୋଳାସୁ, ତାପରେ ସନ୍ଧ୍ୟାରେ ସେମାନେ ଯେନ୍ ବିକି ନେଇ ପତ୍ର ସେଟା ଲେଖା ଲେଖି କରସୁ, ଆରୁ ପୁଣି ସେଟା ଶୁଖିଲା ପରେ ଯେନ୍ ଭୁତିଆର ମାନେ ଲଗେଇକରି ମଜୁରୀ କୁଳି ମାନେ ଲଗେଇକରି
0: ଆଜ୍ଞା,
1: ଆମେ ସେଟା ଫଡ଼ିରୁ ମାନେ ସେ ଯୋଉ ଫଡ଼ି ଭିତରେ ଥିବା ଫଡ଼ି ଭିତରକେ ବୁହା ହେଇଛି ପତ୍ର, ତାର ମାନେ
0: ଆଚ୍ଛା
1: ଶୁଖିଲା
0: ଆଚ୍ଛା,
1: ପତ୍ର, ତାପରେ ପତ୍ର କେ ଆମର ଗୋଦାମ ଘର ଅଛି,
0: ହଁ
1: ସେଟା ଫଡ଼ି ଘର ସେନେ ରୋଚେ କରାଯାଏସି ବୋଲା ଯାଏସି, ସେଟା ଚୌତିକି ପତ୍ରକେ ରଖାଯାଏସି ଆଜ୍ଞା। ପତ୍ର ତୁଲା ତ ସରିଗଲାନ, ଏବେ ଶୁଖା ପତ୍ର ଚୌତିକରି ଘର ଭିତରେ ସେଟା ରଖାଯାଉଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ସେଟା ସରିଲା ପରେ ପୁଣି ବନ୍ଧେଇ ବାଲେ ଆସବେ, ଯେମାନେ କି ବାଇଣ୍ଡିଂ କରିବେ ଗୋଟେ ବ୍ୟାଗ ମାନଙ୍କୁ ବନ୍ଧା ହେବା, ତାପରେ ସେଟା ପୁଣି ବିକ୍ରି ଲାଗି କମ୍ପାନୀକେ ଯିବା ଆଜ୍ଞା।
0: ଆଜ୍ଞା, ଏ କେନ୍ଦୁପତ୍ର ମୋଟାମୋଟି ଭାବରେ କ'ଣ କାମରେ ଲାଗୁଛି?
1: ସେଟା ଆଜ୍ଞା ବିଡ଼ି ତିଆରି ହେଉଛି ଆଜ୍ଞା, ବିଡ଼ି
0: ବିଡ଼ି କେବଳ ତିଆରି ହେଉଛି?
1: ହଁ, ଆଉ ତ ନି ଜାଣିବାର କିନ୍ତୁ ବିଡ଼ି ତିଆରି ହେଉଛି ବୋଲି ଆମେ ଜାଣିଛୁ,
0: ହଁ
1: ତାର
0: ହଁ,
1: ବାହାରେ ଅଲଗା କାଣା ବି ହେଉଥିବା କାଣା ମୁଇଁ ତ ନାଇଁ ଜାଣି।
0: ନାଇଁ
1: ଆମର
0: ଇଆଡ଼େ,
1: ପାଖାପାଖି ୱେଷ୍ଟ ବେଙ୍ଗଲ ବେଶୀ ଯାଉଛେ, ମାନେ ଯେହେତୁ ଓଡ଼ିଶାରେ ପ୍ରାୟ ଆଗର ଅପେକ୍ଷା ବିଡ଼ି ପିଇବାର ଲୋକ କମିଗଲେନ, ସେଟା ଭଲ କଥା ବି ଆଏ, କିନ୍ତୁ ଆମେ ତ ଚାହେଁସୁ ବି ଯେ ପଛା କେନ୍ଦୁପତ୍ର ବିଭାଗ ବୁଡ଼ି ଗଲେ ବି ଚଲତା, ଯଦି ବିଡ଼ି ଲୋକ ପିଇବାର ଛାଡ଼ି ଦେତେ ନିଶା ପାଣି ବୋଇଲେ
0: ଆଜ୍ଞା
1: ଆମର
0: ଠିକ୍,
1: ଜୀବିକା ପଛେ ବନ୍ଦ ହେଇଯାତା, କିନ୍ତୁ ଲୋକ କମ୍ ସେ କମ୍ ନିଶା ପାଣି ତ ବଞ୍ଚିତ ହେଇଯାତି ଆଜ୍ଞା।
0: ଆଜ୍ଞା ଆଜ୍ଞା, ବିଡ଼ି ଖାଇକିରି ବହୁତ ଲୋକମାନେ ଫୁସ୍ଫୁସ୍ ଜନିତ ରୋଗ ହଉ ବା କର୍କଟ ରୋଗରେ ମଧ୍ୟ ପୀଡ଼ିତ ହଉଛନ୍ତି।
1: ବିଲକୁଲ ଆଜ୍ଞା, ବିଲକୁଲ ଖରା
0: ଆଚ୍ଛା,
1: ତ ଆଜ୍ଞା ଏଟା ପ୍ରବଳ ହଉଛି ଆଜ୍ଞା।
0: ସବୁଆଡ଼େ
1: ଆଉ ଗୋଟେ
0: ଖରା।
1: ଭଲ ଖବରଟେ ଆଜ୍ଞା, ମୁଇଁ ଆପଣଙ୍କର କେନ୍ଦୁଝର ଜିଲ୍ଲାର ଗୋଟେ ଖବରଟେ କହିମି,
0: ଆଜ୍ଞା,
1: ଖୁସି ଲାଗିଲା ଯେ ଦୁଇ ଜଣ ସେ ଗାଁ ନା ମନେ ନି ପଡ଼ା, ଦୁଇ ଜଣ ଲୋକ, ଦୁଇ ଭାଇ ଆଦିବାସୀ ଦୁଇ ଜଣ ଭାଇ, ସେମାନଙ୍କ ପାଖାପାଖି ହେଇଗଲାଣି 75-80 ବର୍ଷ, ସେମାନେ ଗାଁ ବାଲାଙ୍କୁ ମାନେ ଜମି ଦାନ କରିଛନ୍ତି ଆଜ୍ଞା। ଗୋଟେ କଲ୍ୟାଣ ମଣ୍ଡପ ତିଆରି ହେବ ସେ ଗାଁରେ, ସେମାନେ ଦାନ କରିଛନ୍ତି, ସେ କଲ୍ୟାଣ ମଣ୍ଡପ ତିଆରି ହେଲେ କଣ କି ଭୋଜି ଭାତି ହେଲା କି ବାହାଘର ହେଲା
0: ଆଜ୍ଞା,
1: ସେ ଜାଗାରେ କରାଯାଇପାରିବ, ଗୋଟେ ବଢିଆ ଖବର ଆଜ୍ଞା, ମତେ ଖୁସି ଲାଗିଲା। ଏମିତି ନିଶ୍ଚିତ ରୂପେ ଲୋକ ମାନେ ଖାଲି ଆମେ ଆଜ୍ଞା ଉପାର୍ଜନ କରିକିରି ଖାଇଲେ ନାଇଁ ହୁଏ, ସେଟା କିଛି ଲୋକଙ୍କୁ ଲୋକର ସେବାରେ ଦେବାକେ ପଡ଼ବା ଆଜ୍ଞା, ଜମି ଦଉ କି ସେବା ଦଉ କି ଯାହା ବି ହଉ ସହଯୋଗ ବି କରବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଗୋଟେ ଭଲ ଖବର ବୋଲିକିରି ଆପଣଙ୍କୁ ଫୋନ ଲାଗିଲେ କହିମି ଏକା ବୋଲୁଥିଲି, ଯେ କାଣା କି ଏଇ ମାଧ୍ୟମରେ ରେଡିଓ ମାଧ୍ୟମରେ ଅଲଗା ମାନଙ୍କୁ ମେସେଜ ଯିବା କି ନାଇଁ,
0: ଆଜ୍ଞା,
1: ଆମେ କିଛି ଲୋକଙ୍କୁ ନିହାତି ରୂପରେ ସାହାଯ୍ୟ କରିବାକୁ ପଡ଼ବା। ମୋର ପତ୍ନୀ ଅଛନ୍ତି ପାଖେ ଟିକେ କଥା ହେବେ।
0: ଆଚ୍ଛା ଆଚ୍ଛା, ଦିଅନ୍ତୁ।
2: ଆଜ୍ଞା
0: ହଁ
2: ନମସ୍କାର,
0: ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଟିକେ ଦେଇ ଦିଅନ୍ତୁ ଆଗେ।
2: ଆଜ୍ଞା ମୋ ନାଁ ସନ୍ତୋଷିନୀ ନାୟକ।
0: ଆପଣ କେବଳ ଘରେ ରୋଷେଇବାସ କରୁଛନ୍ତି, ଘର କାମ କରୁଛନ୍ତି?
2: ନାଇଁ ନାଇଁ, ମୁଁ ସେ ଯେଉଁ SHG ରେ ଯେଉଁ ସିଆର୍ପିସିଏମ୍ ପୋଷ୍ଟ ସେଟା କରୁଛି।
0: ଆଜ୍ଞା
2: ଆସିଲେ ସେଲା କରେ।
0: ଆପଣଙ୍କ ସ୍ୱାମୀ ତ ବହୁତ ସମାଜର କଥାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଁ କଥାରୁ ଅନୁଭବ କରୁଛି।
2: ହଁ ହଁ, ସେ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିଲି,
0: ଆଜ୍ଞା,
2: ଏବେ ଏନ୍ତା କରୁଛନ୍।
0: ତାଙ୍କ ପାଖରୁ ଆପଣ ଏଇ କଥା ଜାଣିକି ଶୁଣିକି ଆପଣ ଉତ୍ସାହିତ ହେଇ ପଡ଼ନ୍ତିନି?
2: ଆମେ
0: ଉତ୍ସାହିତ
2: ତ କଥା ହଉ, ଆମ ପାଖରେ ମାନେ ଘର ଚଳିବାରୁ ଅଧିକା ଟଙ୍କା ହେଲେ ଆମେ ଗୋଟେ ପାଠାଗାର କରିମୁ, ପାଖରେ ମାନେ ଆମ ଗାଁର ପିଲାମାନଙ୍କୁ ପାଠାଗାର ସୁବିଧା ଦେମୁ, ବହି ଆଣିକି ତାଙ୍କୁ ପଢ଼ାମୁ, ଏନ୍ତା ସୁବିଧାଟି ଆମେ କରିମୁ ବୋଲି ଭାବିଛୁ।
0: ସହରାଞ୍ଚଳରେ ଅନେକ ଲୋକଙ୍କ ପାଖରେ ମୁଠା ମୁଠା ଟଙ୍କା ଅଛି, ବୁଝିଲେ କି ନାହିଁ?
2: ସହରାଞ୍ଚଳରେ ସବୁଠାରେ ପଢିବାର ସୁବିଧା ହଉଛି, ହେଲେ ଗାଁରେ ତ ସେଟା ସୁବିଧା ନାଇଁ ନା ସାର୍।
0: ଆଜ୍ଞା
2: ଆମେ
0: ଆଜ୍ଞା,
2: ଗୋଟେ ଗରିକିରି ପାଠାଗାରଟେ ଛୁଆମାନେ କିଛି ପଢି ପାରିବେ, ଛୁଆମାନେ କେ ଆମର ଯେ ବୃଦ୍ଧ ବ୍ୟକ୍ତି ମାନେ ବି ଅଛନ୍ତି ସେମାନଙ୍କ ଲାଗି କିଛି ସେ ପୁରାଣ ପାଠ ଏନ୍ତା ବହି ପାଠ ମାନେ ବି ରଖିକରି ଆମେ ସେଟା କରିପାରମୁ ବୋଲି ଇଚ୍ଛାଟା ଅଛି। ତାସ ଖେଲ ଏ ବାହାରେ ବସିକରି ଯେନ୍ ପରଚର୍ଚ୍ଚା ନାଇଁ ସେଟା କରବାରଟା ବନ୍ଦ ହେଇଯିବା, ଆମର ପାଖେ ଯଦି ପାଠାଗାରଟେ ହେବା ସେମାନେ ଆସିକିରି କିଛି ବହି ପଢିକରି କିଛି ଉପକାର ପାଇପାରିବେ ବୋଲି ଭାବନାଟା ଅଛି।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆପଣ ଗୋଟେ ଭଲ ଭାବନା ରଖିଛନ୍ତି, ଆପଣଙ୍କର ଭାବନା ସଫଳତା ପାଉ ବୋଲି ଆମେ ଆଶା କରୁଛୁ।
2: ଆଜ୍ଞା,
0: ଆଜି କହନ୍ତୁ ଆପଣ
2: ସେ ମୁସ୍କାନ ଫିଲ୍ମର ଜାନେ ମନ ଚୁପକେ ଚୁପକେ
0: ଗୀତ ଶୁଣିବେ, ଠିକ୍ ଅଛି।

0: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନ ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନ ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନ କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
1: ହ୍ୟାଲୋ ଆକାଶବାଣୀ।
2: ହଁ ମିଶ୍ର ଆଜ୍ଞା, ଜୁହାର।
1: ଜୁହାର ଆଜ୍ଞା,
2: କେନ୍ତା ଅଛନ୍ ମିଶ୍ର ଆଜ୍ଞା?
1: ହଁ ଭଲ ଅଛି ଆଜ୍ଞା,
2: ମୁଇଁ ବି ଏକଦମ ବଢିଆ, ଫାର୍ଷ୍ଟ କ୍ଲାସ୍ ଅଛେ ମିଶ୍ର ଆଜ୍ଞା।
1: ଆଜ୍ଞା ଆଜ୍ଞା,
2: ଆଉ ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟପଣ୍ଡି ଭାଜା ବିଜେପୁର ଜିଲ୍ଲା ବର୍ଗର ଆଜ୍ଞା, ଆପଣଙ୍କର କେନ୍ଦୁଝରର ଜଣେ ନିୟମିତ ଶ୍ରୋତା ଆଜ୍ଞା।
1: ଆଜ୍ଞା ଆଜ୍ଞା, ନିୟମିତ ଶ୍ରୋତା ଆପଣ ଯେହେତୁ କହୁଛନ୍ତି, ଆପଣ ନିୟମିତ ଭାବରେ କେତେ ବର୍ଷ ହେଲାଣି ଶୁଣି

0: ଅଛନ୍ତି ଆକାଶବାଣୀକୁ?
1: ଆଜ୍ଞା, ନିୟମିତ ହିସାବରେ କାର୍ଯ୍ୟକ୍ରମ ଶୁଣି ଆସୁଛେ, ତ ବେଶୀ ବରଷ ନେବାର ଆଜ୍ଞା, ମୁଇଁ ତ ସମ୍ବଲପୁର ବଲାଙ୍ଗୀର ଇଟା ମାନେ ଶୁଣୁଥିଲି ବେଲେ ଆପଣଙ୍କରଟା ଶୁଣବାର ଆଜ୍ଞା, ଏଇ ବର୍ଷେ ଖଣ୍ଡେ ହଉଛି ଆଜ୍ଞା, ବର୍ଷେ 1.5 ବର୍ଷ ହଉଛି ଆଜ୍ଞା।
0: ଆପଣ ଲୁଗା ବୁଣାବୁଣି କରନ୍ତି?
1: ଲୁଗା ବୁଣା ତ ନେଇ କର ଆଜ୍ଞା, ଲୁଗା ନେଇ ବୁଣାବାର, ସେ ଆମର ଯେନ୍ ଲୁଗା ଯେନ୍ ମେହର ମାନେ ବୁଣୁଛନ୍ ଆଜ୍ଞା, ଆମେ ତାହାକୁ ସପ୍ଲାଏ କରୁଛୁ ନଲିରେ ଗୁଡ଼େଇକରି ଆଜ୍ଞା, ସେମାନେ ସେଟାକେ ବୁଣାବୁଣି କରୁଛନ୍ ଆଜ୍ଞା।
0: ଆପଣଙ୍କର ଖାଲି ସୂତା ତିଆରି କରିବାର କାମ?
1: ସୂତା ଆମକୁ ସେମାନେ ସପ୍ଲାଏ କରୁଛନ୍, ସୂତା ଆମର ଯେନ୍ ତାଙ୍କର ସୂତା ଯୋଉ ମୁଡା ଗୁଡାକ ଅଛନ୍ ଯେନ୍ ସିସି ସୂତା, ସେଟା ଆମକୁ ସେମାନେ ପଠାବେ, ସେଟା ଆମେ ମେସିନ୍ରେ ଗୁଡ଼ାମୁ ଆଜ୍ଞା, ସେଟା ତାଙ୍କ ନେଇକି ଫେର ସପ୍ଲାଏ କରମୁ ଆଜ୍ଞା। ଆମର ଦୈନିକ ଯଦି ଆଜ୍ଞା ଆମେ ହାରାହାରି 60-70 ମୁଡ଼ା ସୂତା ଘୁରେଇ ପାରମୁ ଆଜ୍ଞା, ସେଥିରେ ଆମର ଦୈନିକ ଆଜ୍ଞା 350-400 ଟଙ୍କା ଆମର ତାମାନେ ଇଟା ହେଇଥାଏ, ଆମର ଆମଦାନୀ ହୋଇଥାଏ ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ଆଉ ମିଶ୍ର ଆଜ୍ଞା, ଆପଣ କଥା ହେଲା କି ଆମର କୋଶଲି ଭାଷା ଟିକେ ଟିକେ ଯଦି ଆମର ସାଙ୍ଗେ କଥା ଲାଗିଥାଏ ଆଜ୍ଞା, ଆହୁରି ବଢିଆ ମଜା ଲାଗିଥାଏ ଆଜ୍ଞା।
0: କୋଶଲି ଭାଷା ଆଜ୍ଞା ଶିଖିବା ପାଇଁ ପଡିବ, ବୁଝିଲେ
1: ଆଜ୍ଞା। ଆଜ୍ଞା, ଯେ ଆପଣ ପଦେ ପଦେ ମହିରେ, ଆପଣ ଧରନ୍ତୁ ଗୋଟେ କଥା ପଚାରିଲେ, ଆପଣ ଧରନ୍ତୁ ଆପଣ ଭାଷାରେ କହିଲେ କଣ କରୁଛୁ, ଆମେ ଆମର କୋଶଲି ଭାଷାରେ କହିଛୁ ଆଜ୍ଞା କାଣା କରୁଛୁ, ସେତିକି ଫରକ ଆଜ୍ଞା,
0: ସେତିକି ଫରକ। ଆମେ ତାହେଲେ ଆପଣ କହିବା କଥା କୋଶଲି ଭାଷାରେ ମୁଁ ଆପଣଙ୍କୁ ପଚାରିବି ବୋଲି
1: ଆଜ୍ଞା। ନାଇଁ ପଚାରିନି ଆଜ୍ଞା, ଆମେ ଯେହେତୁ ଆପଣଙ୍କ ସାଙ୍ଗେ କଥା ଲାଗୁଛୁ ନିୟମିତ ଆଜ୍ଞା, ପ୍ରୋଗ୍ରାମରେ ବଢିଆ ଗୋଟେ ବଢିଆ ମଜାଟେ ଲାଗ୍ତା ଆଜ୍ଞା, ସବୁବେଳେ ଆପଣ ତ କହିନି ପାରନ୍ କି ମୁଇଁ ବି କହିନି ପାରେ ଆପଣଙ୍କ,
0: ମୁଁ ୟା ପରେ ଆପଣଙ୍କ ଭାଷା ସହିତ କଥା ହେବି। ଆଉ
1: ମିଶ୍ର ଆଜ୍ଞା, ଆଜି ଗୀତଟେ ଶୁଣେଇଦେବି ଆପଣଙ୍କର ପସନ୍ଦର, ଯେକୌଣସି ଓଡ଼ିଆ କଥା ହେଇଥିବ ଗୀତଟି ହେଲେ ବି ଚଲବ ଆଜ୍ଞା, ଆଜି ଆପଣଙ୍କର ପସନ୍ଦର ଗୀତଟି ମୁଁ ଶୁଣିବି।
0: ଆଚ୍ଛା, ମୋ ପସନ୍ଦରେ ଆପଣ ଗୀତ ଶୁଣିବାକୁ ଚାହୁଁଛନ୍ତି?
1: ଆଉ ସେ ଗୀତଟା ମିଶ୍ର ଆଜ୍ଞା ଆପଣଙ୍କୁ ସ୍ପେସିଆଲ ଡେଡିକେଟ ଆଜ୍ଞା।
0: ଆଚ୍ଛା ଆଚ୍ଛା, ମୋ ଗୀତ ପୁଣି ମୋତେ ଡେଡିକେଟ କରିବେ ଆଉ?
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଆଚ୍ଛା ଠିକ ଅଛି ଠିକ ଅଛି,
1: ଆପଣ ମୋତେ ବି ଡେଡିକେଟ କରିବେ ଆଜ୍ଞା?
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଯେତିକି କେନ୍ଦୁଝର ଶୁଣୁଛନ୍ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆଜ୍ଞା, ଗୀତଟା ଡେଡିକେଟ କରିଦେବି ମିଶ୍ର ଆଜ୍ଞା।
0: ଠିକ ଅଛି, ଆପଣଙ୍କ କହିବା ଅନୁସାରେ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏଇ ଗୀତ।
1: ଧନ୍ୟବାଦ ମିଶ୍ର ଆଜ୍ଞା, ରହୁଛି, ନମସ୍କାର
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା,
1: ମୁଇଁ ଲୋକନାଥ ସାହୁ ଭାଲୁ ବାହାଲ ବରଗଡ଼ରୁ।
0: ଲୋକନାଥ ସାହୁ କହୁଥିଲେ ଭାଲୁ ବାହାଳରୁ?
1: ହଁ
0: ବରଗଡ଼ ଜିଲ୍ଲାରୁ କହୁଥିଲେ।
1: ହଁ ହଁ
0: ଆପଣ କ'ଣ କରୁଛନ୍ତି ଆଜ୍ଞା?
1: ଇହାଦେ ଘରେ ଅଛୁ ଇଟା।
0: ଆଜ୍ଞା, ଘରେ ରହିଛନ୍ତି?
1: ହଁ
0: କ'ଣ କାମ ଧନ୍ଦା କରୁଛନ୍ତି?
1: ଚାଷ ବାଡ଼ି ଚାଲିଛି।
0: ଚାଷ ବାଡ଼ି ଚାଲିଛି?
1: ହଁ
0: ଆପଣ ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି। ଆମର ଏଇ କାର୍ଯ୍ୟକ୍ରମ କ'ଣ ନିୟମିତ ଭାବରେ ଶୁଣନ୍ତି?
1: ହଁ ସବୁଦିନ ଶୁଣନ୍ତି।
0: ସବୁଦିନେ ଶୁଣନ୍ତି?
1: ହଁ
0: ଘରେ କିଏ କିଏ ଅଛନ୍ତି ଆପଣଙ୍କର?
1: ଆମେ ଦୁଇ ଜଣ ଅଛୁ, ଆମର ବାବୁଟେ ନିନିଟି ଅଛନ୍,
0: ଆଚ୍ଛା,
1: ଆମର ବଡ଼ ପରିବାର, ଆମର ଦାଦା ଦୁଇଟା ଅଛନ୍, ଆମର 12-14 ଜଣ ବଡ଼ ଫ୍ୟାମିଲି।
0: ଆପଣଙ୍କ ବରଗଡ଼ ଅଞ୍ଚଳ ତ ପୁରା ଚାଷ ପାଇଁ ଫେମସ୍ ଆଉ, ନୁହେଁ କି? ଧାନ ଚାଷ
1: କରୁଛନ୍, ବିକ୍ରି ହେଲେ ଯେ ବିଷ ଖାଉଛନ୍ ବୋଲ।
0: ଆଜ୍ଞା, ଚାଷ ବେଶୀ କରୁଛନ୍ତି ଆଉ ତାପରେ କ'ଣ କହିଲେ?
1: ଆଉ ଧାନ ବିକ୍ରି ହେଲେ ସୁଇସାଇଡ୍ କରୁଛନ୍ତି ବୋଲ।
0: ଧାନ ପାଇଁ କ'ଣ ସମସ୍ତେ କରଜ କରୁଛନ୍ତି ଏମିତି ଚାଷ ପାଇଁ?
1: ଆରେ ଏବେ ତ ସରକାର ସବୁଆଡେ ସୁବିଧା କରୁଛି।
0: ଆପଣ ତ ଚାଷ କରୁଛନ୍ତି, କିଛି ଋଣ କରଜ କରିଛନ୍ତି କି ନାହିଁ ଚାଷ ସମୟରେ?
1: ଋଣ କରୁନାହିଁ,
0: ସେଥିପାଇଁ ଅସୁବିଧା ନାହିଁ ଆଉ। ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବା ଆମର ଏଇ କାର୍ଯ୍ୟକ୍ରମରେ?
1: ଆମ ଶାଶୁ ଘର ଚାଲିଯିବି ଗୋଟେ ଦେଇଦେବି।
0: ଠିକ୍ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।
1: ହଁ ସମସ୍ତଙ୍କୁ ଡେଡିକେଟ୍ କରିନେବେ, ଜୟ ମା ତାରିଣୀ।
0: ଜୟ ମା ତାରିଣୀ।

0: ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଭିଲାଖିତ ଦିନ 11:10 କଣ୍ଠଶିଳ୍ପୀ ଭାନୁମତୀ ସାହୁ ଏବଂ ସରୋଜ କୁମାର ପରିଡ଼ା। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଗୋପାଳଙ୍କ ଉକାଳ ଦିନ 11:30 ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀମାନେ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12। ଦିନ 1:10 ତେଲିଙ୍ଗୀ ବାଦ୍ୟ ପରିବେଷଣ କରିଛନ୍ତି ସୁବାସ ଚନ୍ଦ୍ର ମଲ୍ଲିକ ଏବଂ ସାଥୀମାନେ। ନାରୀମହଲ ଦିନ 1:20 ଏଥିରେ ରହିଛି ଆମ ଶ୍ରୋତା ଭଉଣୀ ସ୍ମୃତିକଳିକା ବେହେରାଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 2:45 ଆପଣଙ୍କ ଚିଠି, ଅପରାହ୍ନ 3 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ, ଅପରାହ୍ନ 3:25 ଚିରହରିତ, ଅପରାହ୍ନ 4 ମିଳିତ କଣ୍ଠରେ ଦେଶଭକ୍ତି ଗୀତ, ଅପରାହ୍ନ 4:55। ସ୍ମୃତିର ପାହାଚ ସନ୍ଧ୍ୟା 5 ଏଥିରେ ରହିଛି ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 37ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲରେ ବଲାଙ୍ଗୀର ଜିଲ୍ଲାର ହାଲଚାଲ। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ଏଥିରେ ବିଷୟ ରହିଛି ହରଡ଼ ଚାଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓସ୍କୋପ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10 ଅଖିଳ ଭାରତୀୟ ରବିବାସୀର ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ମୁଖ୍ୟତଃ ନିର୍ମଳ ରହିବା ସହିତ ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 37 ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।
1: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ LIC ରିହାତି ମିଳିଥିଲା, ଆଉ ଏବେ GST ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
2: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। GST ପରିଷଦ ଛୋଟ କାର୍, 350cc ବାଇକ୍ ଏବଂ 3-ଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। September 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ, ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

0: ଅବୁଲା ଗୀତରେ ଶୁଣୁଥିଲେ ଭାନୁମତୀ ସାହୁ ଏବଂ ସରୋଜ କୁମାର ପରିଡ଼ାଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଗୋପାଳଙ୍କ ଉଗାଳ, ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ହିନ୍ଦୀ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି, କେରଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ, କଥାଚିତ୍ର ସିନ୍ଦୁର। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର ଏଗାର ସିଡିଏ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଗା ହାତରେ ପଘା। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

କଥାଚିତ୍ର ମୁସ୍କାନ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଅନୁରୋଧ କରି ଲେଖିଛନ୍ତି ପ୍ରମୋଦ କୁମାର ସାହୁ, ଢିଅ ସାହି, କେନ୍ଦୁଅପଦା, ଜଗତସିଂହପୁରରୁ। ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର, କଥାଚିତ୍ର ଅର୍ଜୁନ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁନ୍ଦ, ମହମ୍ମଦପୁର ବିଲହାଟ କଟକରୁ।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସର୍ଗମ, କଥାଚିତ୍ର ବୋଲ ରାଧା ବୋଲ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିତା ପରିଜା, କଲ୍ୟାଣୀନଗର, କଟକରୁ।

ଏଇ ଏସଏମଏସଟିକୁ ପଠେଇଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମଲି କନ୍ତୋଲ ଆଠଗଡ଼ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବାଣୀ ଜୟରାମଙ୍କ କଣ୍ଠରୁ ଶେଷ ଶ୍ରବଣ କଥାଚିତ୍ରର ଏହି ଗୀତଟିକୁ।

ପରବର୍ତ୍ତୀ କଥାଚିତ୍ରଟି ହେଲା ଦୋ ରାସ୍ତେ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଆଉ ଆପଣ ହେଲେ ଘାସିବର ଜେନାପୁର ଯାଜପୁରରୁ ଝରଣା ବେହେରା, ଅରୁଣ କୁମାର ବେହେରା।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୁଲ, ଯାଜପୁରରୁ।

କାର୍ଯ୍ୟକ୍ରମର ଶେଷରେ ବିଜୟପଥ କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆଉ ଆପଣ ହେଲେ ଶଶଧର ନାୟକ, ରାଜବାଟୀ ନଗର, ଆଠଗଡ଼।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं कनकल।

0: ଆକାଶ ଚନ୍ଦ୍ର ମଲ୍ଲିକ ଏବଂ ସାଥୀମାନେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଭଉଣୀ, ଆଜି ଆମ ଶ୍ରୋତା ଭଉଣୀ କ୍ରମରେ ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ଯିଏକି ନିୟମିତ ଭାବରେ ଆମ କାର୍ଯ୍ୟକ୍ରମ ଶୁଣନ୍ତି, ମତାମତ ଦିଅନ୍ତି ଆଉ ଚିଠି ମଧ୍ୟ ଲେଖନ୍ତି। ସେ ଭଉଣୀ ହେଲେ ସ୍ମୃତି କଳିକା ବେହେରା।

0: ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆପଣ ରେଡିଓର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗରୁ ରେଡିଓକୁ ଆସିଛନ୍ତି କହୁଥିଲେ, ତେବେ ଏତେ ଦିନ ପରେ ଆଜି ଆପଣ ପୁଣି ଥରେ ରେଡିଓ ଆସିଛନ୍ତି, କେମିତି ଲାଗୁଛି?
1: ବହୁତ ଦିନ ପରେ ମୁଁ ଆସିଛି ଷ୍ଟୁଡିଓକୁ, ମୋତେ ବି ଭଲ ଲାଗୁଛି, ଖୁସି ମଧ୍ୟ ଲାଗୁଛି। ଆଗରୁ ମୁଁ ଆସିଥିଲି ଯୁବବାଣୀ କାର୍ଯ୍ୟକ୍ରମ ସୃଜନୀ ପ୍ରୋଗ୍ରାମକୁ, ସେଥିରେ ମୁଁ କବିତା ପାଠ କରିକି ଯାଇଥିଲି ଆଉ ଭଲ ଲାଗିଥିଲା। ଏବେ ମଧ୍ୟ ଆସିକି ନାରୀମୂଳ କାର୍ଯ୍ୟକ୍ରମକୁ ମୋତେ ଭଲ ଲାଗୁଛି, ତେଣୁ ମୁଁ ଏତେ ଦିନ ପରେ ରେଡିଓକୁ ପୁଣି ଥରେ ଆସିଛି। ଏତେ ମୋତେ ଖୁସି ଲାଗୁଛି, ଆନନ୍ଦ ଲାଗୁଛି, ମୁଁ ଭାଷାରେ ବି ବର୍ଣ୍ଣନା କରିପାରିବିନି।
0: ଆପଣ ରେଡିଓ କେବେଠୁ ଶୁଣିଛନ୍ତି, ବିଶେଷ କରି ନାରୀମୂଳ କାର୍ଯ୍ୟକ୍ରମ କେବେଠୁ ଶୁଣୁଛନ୍ତି?
1: ଆସିବା ପାଖରୁ ଶୁଣୁଛି, ମୁଁ ରେଡିଓ ପିଲାବେଳୁ ଶୁଣି ଆସୁଛି। ଯେତେବେଳେ ମୋ ଜେଜେବାପା ଥିଲେ ସେତେବେଳେ ସେ ସକାଳ ହବ ମାନେ ରେଡିଓଟା ଖୋଲି ଦିଅନ୍ତି, ସେଇଠୁ ମୋର ଅଭ୍ୟାସ ହୋଇସାରିଥିଲା କି ରେଡିଓ ମୁଁ ଶୁଣେ। ବିଶେଷ କରି ଗାଁ ଗହଳିରେ ତ ସେତେବେଳେ ଲାଇନ୍ ନଥିଲା, ସମସ୍ତେ ରେଡିଓ ଶୁଣନ୍ତି ଆଉ ପ୍ଲସ୍ ଶୁଣିବାକୁ ବି ଭଲ ପାଆନ୍ତି, ମୁଁ ବି ଶୁଣିବାକୁ ଭଲ ପାଏ। ଦେଖନ୍ତୁ, ସିରିଏଲ୍ରେ ଫିଲ୍ମରେ ଅଶ୍ଳୀଳତା ଥାଇପାରେ, କିନ୍ତୁ ରେଡିଓରେ କୌଣସି ଅଶ୍ଳୀଳତା ନାହିଁ, ସେଥିପାଇଁ ମୋତେ ରେଡିଓ ବି ଶୁଣିବାକୁ ଭଲ ଲାଗେ, ରେଡିଓକୁ ମୁଁ ବହୁତ ଭଲ ପାଏ। ନାରୀମହଲ କାର୍ଯ୍ୟକ୍ରମ ମୁଁ ଶୁଣି ଆସୁଛି, ଯେତେବେଳେ ନାରୀମହଲ କାର୍ଯ୍ୟକ୍ରମ ତ ପାଇଁ ନାଟକଟି ଦିଏ, ତ ପାଇଁ ନାଟକ ଦେଲା କ୍ଷଣେ ଆମେ ସମସ୍ତେ ରେଡିଓ ଚାରିପିଠି ବସିଯାଉ ଶୁଣିବା ପାଇଁ, ଆଉ ଭଲ ଲାଗେ ବି ତ ପାଇଁ ନାଟକ ଶୁଣିବା ପାଇଁ। ବିଭିନ୍ନ କାର୍ଯ୍ୟକ୍ରମ ବି ଭଲ ଲାଗେ, ବିଶେଷ କରି ନାରୀମହଲ କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ମହିଳାମାନଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥାଏ।
0: ନାରୀମହଲରେ ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥାଏ, ତା ଭିତରୁ ଆପଣଙ୍କୁ କୋଉ କାର୍ଯ୍ୟକ୍ରମ ସବୁଠୁ ଭଲ ଲାଗେ?
1: ମୋତେ ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗେ, ତା ଭିତରୁ ମୋତେ ଭଲ ଲାଗେ ଲେଖା ଓ ଲେଖିକା, ସେଇଟାକୁ ମୁଁ ସବୁବେଳେ ଶୁଣେ, ପ୍ରତ୍ୟେକଟି କାର୍ଯ୍ୟକ୍ରମ ବି ମୁଁ ଶୁଣେ। ଲେଖା ଓ ଲେଖିକା କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ବିଭିନ୍ନ କବି ଓ କବୟିତ୍ରୀମାନଙ୍କୁ ସ୍ଥାନ ଦିଆଯାଇଥାଏ, ସେଥିରେ ବିଭିନ୍ନ କବିମାନେ ଓ କବୟିତ୍ରୀମାନେ ନିଜ ନିଜର ଗଳ୍ପ ଓ କବିତାମାନେ ପାଠ କରିଥାନ୍ତି। ଯେହେତୁ ମୋର ଲେଖାଲେଖି ପ୍ରତି ଆଗ୍ରହ ଅଛି, ମୁଁ ମଧ୍ୟ ଲେଖାଲେଖି କରେ, କବିତା ଗଳ୍ପ, ସେଥିପାଇଁ ମୋତେ ଏହି କାର୍ଯ୍ୟକ୍ରମଟି ଭଲ ଲାଗେ।
0: ନାରୀମହଲରେ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିଛନ୍ତି?
1: ମୋତେ ନାରୀମହଲ କାର୍ଯ୍ୟକ୍ରମର ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ଶୁଣିବାକୁ ଭଲ ଲାଗେ, କାହିଁକି ନା ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ବିଭିନ୍ନ କ୍ଷେତ୍ରରେ ମହିଳାମାନେ କେମିତି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି କାର୍ଯ୍ୟକ୍ରମରେ ବିଭିନ୍ନ ଭଉଣୀମାନଙ୍କର ସାକ୍ଷାତକାର ନିଆଯାଇଥାଏ। ତା ଛଡ଼ା ମୋତେ ଆଳାପ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସମସ୍ତ ନିଜ ନିଜର କଥା କହିଥାନ୍ତି, ବିଶେଷ କରି ମୋତେ ବିଭିନ୍ନ ଆଇନ ସମ୍ପର୍କରେ ଯୋଉ ଆଲୋଚନା କରାଯାଏ ସେଥିରେ କିଛି ଶିଖିବାକୁ ମିଳିଥାଏ, ସେଥିପାଇଁ ମୋତେ ସେହି କାର୍ଯ୍ୟକ୍ରମଟି ବି ଭଲ ଲାଗେ। ଆହୁରି ମଧ୍ୟ ଆମ ଅଭିନେତ୍ରୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ଆମେ ସମସ୍ତେ ଟେଲିଭିଜନ ହଉ, ଫିଲ୍ମ ହଉ କି ସିରିଏଲ୍ ହଉ, ସେ ସବୁଥିରେ ଯେଉଁ ଅଭିନେତ୍ରୀମାନେ ଅଭିନୟ କରିଥାନ୍ତି ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଆଗ୍ରହ ଥାଏ, ସେଇ ଆମ ଅଭିନେତ୍ରୀ କାର୍ଯ୍ୟକ୍ରମରେ ସେମାନଙ୍କ ସହିତ ଯେଉଁ ସାକ୍ଷାତକାର ପ୍ରସାରଣ କରାଯାଏ ତା ମଧ୍ୟ ମୋତେ ଭଲ ଲାଗେ। ଆହୁରି ମଧ୍ୟ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସୁଖୀ ଦମ୍ପତିମାନଙ୍କର ସାକ୍ଷାତକାର ପ୍ରସାରଣ କରାଯାଏ। ତା ଛଡ଼ା ପୂର୍ବରୁ ଯେଉଁ ନାରୀ ମହଲରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମର ପ୍ରସାରଣ କରାଯାଉଥିଲା, ତା ମଧ୍ୟ ମୋତେ ଭଲ ଲାଗୁଥିଲା, କାରଣ ସେଥିରେ ବିଭିନ୍ନ ରୋଗ ସମ୍ପର୍କରେ ଡାକ୍ତରମାନେ ଆଲୋଚନା କରିଥାନ୍ତି, ଯାହାକି ଆମ ପାଇଁ ଖୁବ୍ ଉପାଦାୟ।
0: ତେବେ ଆପଣ ତ ଜଣେ ଗୃହିଣୀ, ୟା ବ୍ୟତୀତ ଆଉ ସବୁ କଣ କରନ୍ତି?
1: ମୁଁ ତ ଜଣେ ଗୃହିଣୀ, ତାପରେ ମୁଁ ବି ସ୍ୱୟଂ ସହାୟକ ଗୋଷ୍ଠୀରେ ଅଛି ମେମ୍ବର।
0: ତେବେ ଆପଣ ଏଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି ସେଥିରେ କେତେ ଜଣ ମେମ୍ବର ଅଛନ୍ତି?
1: ଆମେ ସ୍ୱୟଂ ସହାୟକ ଗୋଷ୍ଠୀରେ 10 ଜଣ ମହିଳା ଆମେ ଅଛୁ।
0: ସେଥିରେ ଆପଣମାନେ ସବୁ କଣ କରନ୍ତି?
1: ଆମେ ବଳିତା ତିଆରି କରୁ ଆଉ ଘିଅ ତିଆରି କରୁ, ଗାଈ ମଧ୍ୟ ଘରେ ରଖିଛୁ, ଗୁହାଳ କରିଛୁ, ସେ ଗାଈର କେମିତି ଯତ୍ନ ନିଆ ହବ, ତାଙ୍କ ପାଇଁ ମସୁରି, ତାଙ୍କର ମାନେ ଯତ୍ନର ସହିତ ଆମେ ସେ ଗୁହାଳ ପରିଷ୍କାର ପରିଚ୍ଛନ୍ନ କରୁ, ଆଉ ଗାଈମାନଙ୍କୁ କୁଟା ଘାସ ଦେଉ, ଯାହା ହଉଛି ଆମର ସେଇଥିରେ ରୋଜଗାର ହୁଏ, ଆମର ଘରର ପରିବାର ବି ଚଳେ, ଆମେ ବି କିଛି ଅର୍ଥ ଉପାର୍ଜନ କରିପାରୁ।
0: ତେବେ ଏଇ ଯୋଉ ଗୁହାଳ ଯୋଉ କରିଛନ୍ତି ସେଟା ଆପଣମାନେ ସମସ୍ତଙ୍କ ସହଯୋଗରେ ହେଇଛି?
1: ହଁ, ନିହାତି ସମସ୍ତ ସହଯୋଗରେ ଆମର ସେ ଗୁହାଳଟି ଆମେ କରିଛୁ।
0: ତେବେ ଆପଣ ଗାଈ ରଖିକିରି ଯୋଉ ଗୋଶାଳା ଯୋଉ କରିଛନ୍ତି ବା ଏଇ ଯୋଉ କାମ ସବୁ ଯାହା କହିଲେ, ବଳିତା ତିଆରି କରୁଛନ୍ତି, ଘିଅ ତିଆରି କରୁଛନ୍ତି, ଯାହା ବି ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯାହା ବି କରୁଛନ୍ତି ସେଥିପାଇଁ ତ ଅର୍ଥର ଆବଶ୍ୟକତା ନିଶ୍ଚିତ ରହିଛି। ସେ ଅର୍ଥ ଆପଣ ନିଜେ ସମସ୍ତେ ମିଶିକି ଅର୍ଥ ଆଦାୟ କରିକିରି କରିଛନ୍ତି ନା କିଛି ସରକାରୀ ସାହାଯ୍ୟରେ କିଛି କରିଛନ୍ତି?
1: ଆମେ ପ୍ରଥମେ ଯେତେବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କଲୁ ସେତେବେଳେ ଆମେ 100 ଟଙ୍କା ଲେଖା ସମସ୍ତେ ଆଦାୟ କରିକି ବ୍ୟାଙ୍କରେ ଡିପୋଜିଟ୍ କରି ତାପରେ ଆମେ କିଛି ଲୋନ୍ ଆଣି ଆମେ ଗୋଶାଳଟି ଆରମ୍ଭ କରିଥିଲୁ।
0: ସେ ଲୋନ୍ ନେଇ ଆପଣ ଏଇ ଗୋଶାଳା ତିଆରି କଲେ, ତେବେ ସେ ଲୋନ୍କୁ ଆପଣ କେମିତି ସୁଝିଛନ୍ତି ଆଉ ସେଥିରୁ ଲୋନ୍ ଆଣିକି ଏଇ କାମ କରିବା ଫଳରେ କଣ ଏଥିରୁ ଆପଣଙ୍କର ଲାଭ ହେଇଛି?
1: ଲାଭ ପିଲାମାନଙ୍କର ପଢା ଖର୍ଚ୍ଚରେ ଲାଗିପାରିଛି, ଘରେ ବି କିଛି କିଛି ଖର୍ଚ୍ଚ କରିପାରୁଛୁ, ଯାହାଫଳରେ ଆମେ ସ୍ୱାମୀଙ୍କ ପଇସାରେ ନିର୍ଭରଶୀଳ ନୁହେଁ, ନିଜ ଗୋଡରେ ନିଜେ ଛିଡା ହେଇଛୁ। ସେ ବି ଖୁସି ଲାଗୁଛି ଯେହେତୁ ଆମେ ନିଜେ ରୋଜଗାରକ୍ଷମ ହେଇପାରିଛୁ।
0: ବ୍ୟାଙ୍କରୁ ଯୋଉ ଲୋନ୍ ଆଣିଲେ ସେଥିରେ ସମସ୍ତେ ଦସ୍ତଖତ କରିଥିବେ ବୋଧେ?
1: ହଁ, ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ସମସ୍ତେ ତ ସାକ୍ଷର ନଥିଲେ, ଯେହେତୁ ଗାଁ ଗହଳିରେ ଲୋକମାନଙ୍କୁ ନେଇକି ତ ଗୋଷ୍ଠୀଟା ତିଆରି ହେଇଛି, ସେମାନଙ୍କୁ ମଧ୍ୟ ମୁଁ ପାଠ ପଢାଇ ସେମାନଙ୍କୁ ସାକ୍ଷର କରିଛି, ସେଇଟା ବି ଖୁସି ଲାଗେ।
0: ସେମାନଙ୍କୁ ଆପଣ ଲେଖାପଢା ଶିଖେଇଛନ୍ତି?
1: ଆଜ୍ଞା।
0: ନିଜେ ନିଜର ନାଁ ଦସ୍ତଖତ କରିପାରୁଛନ୍ତି?
1: ଆଜ୍ଞା।
0: ଆପଣଙ୍କ ଗୋଷ୍ଠୀର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏଥିରୁ ଉପକୃତ ହେଇଛନ୍ତି ଆଉ ନିଜ ପରିବାର ଚଳେଇ ପାରୁଛନ୍ତି?
1: ଆଜ୍ଞା।
0: ଆପଣ ଏଇ ଯୋଉ ଗୋଶାଳାଟି ଯୋଉ କରିଛନ୍ତି, ଯୋଉ ଗାଈ ରଖିଛନ୍ତି, ଯୋଉ ବିଜନେସ୍ଟି କରୁଛନ୍ତି, ତାଦ୍ୱାରା ଆପଣଙ୍କର କେତେ ମାସିକ ରୋଜଗାର ହେଉଛି?
1: ଆମର ମାସିକ ରୋଜଗାର ହେଉଛି 10-20 ହଜାର ଭିତରେ। ତା ଭିତରୁ 5 ହଜାର ଗାଈମାନଙ୍କର ମେଡିସିନ ଆଉ ଗାଈମାନଙ୍କର ଯତ୍ନ, ଖାଦ୍ୟ ଏଇସବୁ ଖର୍ଚ୍ଚ ହେଇଯାଉଛି, ଆଉ ବାକି 10-15 ହଜାର ଯାହା ବଞ୍ଚୁଛି ତାକୁ ଆମେ ସମସ୍ତେ ବାଣ୍ଟିକି ନେଉଛେ।
0: ଏଇ ଗୋଶାଳା ବ୍ୟତୀତ ଆଉ କ'ଣ କ'ଣ କରୁଛନ୍ତି ଗୋଷ୍ଠୀ ମାଧ୍ୟମରେ?
1: ଏ ଗୋଷ୍ଠୀ ମାଧ୍ୟମରେ ଆମେ ପରିବେଶକୁ ସଫା ସୁତୁରା ରଖୁଛେ, ପରିଷ୍କାର ପରିଚ୍ଛନ୍ନ ରଖୁଛେ, କେମିତି ଆମ ପରିବେଶଟା ସଫା ରହିବ ସେଥିପାଇଁ ବି ଲୋକମାନଙ୍କୁ ଆମେ ସଚେତନ କରାଉଛୁ।
0: ମାନେ ଆପଣଙ୍କ ଗାଁ ଭିତରେ ନା ଅନ୍ୟାନ୍ୟ ଗାଁକୁ ମଧ୍ୟ ଯାଉଛନ୍ତି?
1: ନିଜ ଗାଁର ସଫା ସୁତୁରା ରଖିବା ସହିତ ଅନ୍ୟ ଗାଁକୁ ବି ଯାଇ ସେମାନଙ୍କୁ ବି ଆମେ ବୁଝାଉ ଗାଁକୁ ସଫା ରଖିବା ପାଇଁ।
0: ଗାଁ ପରିବେଶଟା ସଫା ରଖିବା ପାଇଁ ଆପଣମାନେ ଉଦ୍ୟମ କରିଛନ୍ତି?
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଗାଁରେ ସମସ୍ତଙ୍କର ଶୌଚାଳୟ ଅଛି?
1: ଯେହେତୁ ଗାଁରେ ତ ପ୍ରଥମେ ନଥିଲା ଶୌଚାଳୟ, ସେଥିପାଇଁ ଆମେ ଗୋଷ୍ଠୀ ମାଧ୍ୟମରେ ସମସ୍ତଙ୍କୁ କିଛି ପଇସା ଲୋନ୍ ଆଣିକି ସେମାନଙ୍କୁ ଆମେ ମଧ୍ୟ ସମସ୍ତଙ୍କ ଘରେ ଲାଟ୍ରିନ୍ର ବ୍ୟବସ୍ଥା ବି କରିପାରିଛୁ।
0: ଯାହା ହଉ, ଆପଣ ଆପଣଙ୍କ ଗୋଷ୍ଠୀ ମାଧ୍ୟମରେ ଗୋଟେ ବହୁତ ଭଲ କାମ କରୁଛନ୍ତି ଜାଣିକି ଆମକୁ ଖୁସି ଲାଗିଲା।
1: ଆଜ୍ଞା।
0: ଗୋଷ୍ଠୀର ଯୋଉ ବିଭିନ୍ନ ସଦସ୍ୟ ଅଛନ୍ତି, ପ୍ରତ୍ୟେକ କିଛି ନା କିଛି କାମ ଜାଣିଥିବେ, ଯିଏ ଯାହା ଜାଣିଛନ୍ତି ସେଇ କାମ ଗୁଡିକ କରନ୍ତି ନା କେବଳ ମିଶିକି ଯୋଉ ଗୋଶାଳା କରିଛନ୍ତି?
1: ଆମେ ସମସ୍ତେ ମହିଳାମାନେ 10 ଜଣ ବଳିତା ତିଆରି କରୁ, ବଳିତା ଆଣି ତିଆରି କରିକି ଦୋକାନରେ ଆମେ ମାନେ ସେଟାକୁ ଦେଉ ଆଉ। ବଢି, ପାମ୍ପଡ଼, ଉଲ୍ କାମ, ମୁଢି, ମଟର, ଛତୁଆ ସବୁ ତିଆରି କରୁ ଆଉ ସମସ୍ତ ଦୋକାନ ମାନଙ୍କରେ ଆମେ ତାକୁ ବିକ୍ରି କରୁ।
0: ଜଣେ ଗୃହିଣୀ ହେଇ ମଧ୍ୟ ଆପଣ କେମିତି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢିପାରିଛନ୍ତି?
1: ପ୍ରଥମେ କହିବି ମୁଁ, ନିଜର ମନୋବଳ ରହିବା ଦରକାର। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ସବୁ ବାଧାବିଘ୍ନକୁ ଆଡ଼େଇ ଆଗକୁ ଯିବାକୁ ପଡ଼ିବ। ସେଥିମଧ୍ୟରୁ ଆମେ ଗୋଟେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛୁ। ଯେତେବେଳେ ଆମେ ଘରେ ଥିଲୁ ସେତେବେଳେ ବହୁତ ଅର୍ଥର ଅଭାବ ଥିଲା, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ। ଅର୍ଥର ଅଭାବ ଥିଲେ ବି ମଣିଷ ଗୋଟିଏ ମାନସିକ ଚାପରେ ଗତି କରୁଥାଏ, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ କିଛି ଅର୍ଥ ଉପାର୍ଜନ କରିବା ପାଇଁ।
0: ଆପଣ ତ ଏଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ କାମ କରୁଛନ୍ତି କହିଲେ, ତେବେ ଆପଣ ଯେତେବେଳେ ଅବସର ସମୟ ପାଇଥାନ୍ତି ସେତେବେଳେ ଆପଣ କ'ଣ କରନ୍ତି?
1: ଯେତେବେଳେ ମୁଁ ସମୟ ପାଇଥାଏ, ଯେହେତୁ ମୁଁ ଲେଖାଲେଖି କରେ, କବିତା ଲେଖେ, ଗଳ୍ପ ଲେଖେ, ଆଉ ଯେହେତୁ ଆମର କୁମ୍ଭର ଘର, ମୁଁ ମାଟିର ଦୀପ ତିଆରି କରେ, କଳସ ତିଆରି କରେ, ମାଟିର ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରେ, ତାକୁ ଆମେ କଲର୍ କରି ପୂଜା ପର୍ବରେ ବିକ୍ରି କରିଥାଉ।
0: ସେଥିରେ ମଧ୍ୟ ଆପଣଙ୍କର କିଛି ଅର୍ଥ ରୋଜଗାର ହେଇଥାଏ?
1: ଆଜ୍ଞା।
0: ଆପଣ ସମୟର ଉପଯୋଗ କରିବା ସହିତ ନିଜ ପରିବାରର ଆର୍ଥିକ ସ୍ୱଚ୍ଛଳତା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି?
1: ଆଜ୍ଞା।
0: ଆଚ୍ଛା, ଆପଣ ତ କହୁଥିଲେ ଆପଣ କବିତା ଲେଖନ୍ତି, ଆପଣ ଏଇ କବିତା କେବେଠୁ ଲେଖାଲେଖି କରୁଛନ୍ତି?
1: ମୁଁ କବିତା 2010 ମସିହା ପାଖରୁ ଲେଖାଲେଖି କରୁଛି।
0: ଆପଣଙ୍କ କବିତା କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହେଇଛି?
1: ହଁ, ମୋର କବିତା ଓଡ଼ିଶାର ତଥାକଥିତ 2 ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା।
0: ତେବେ ସେ କବିତାରୁ କିଛି ଅଂଶ ପଢ଼ନ୍ତୁ।
1: ମୋର କବିତାର ଶୀର୍ଷକ ପକ୍ଷୀ ଜନ୍ମ। ନୀଳ ଦରିଆରେ ଉଡ଼ୁ ବୁଲୁଥିବା ପକ୍ଷୀଟିକୁ ଦେଖିଲେ ବେଳେବେଳେ ଲାଗେ ଭଗବାନ ମୋତେ ବି ଜନ୍ମ ଦିଅନ୍ତେ କି ଏମିତି ପକ୍ଷୀଟିଏ କରି। ଡେଣା ଝାଡ଼ି ଉଡ଼ିଯାଆନ୍ତି ସ୍ୱର୍ଗକୁ, ପହଞ୍ଚି ଯାଆନ୍ତି ଆକାଶକୁ, ଥଣ୍ଟ ମେଲାଇ ଗାଇ ଦିଅନ୍ତି ଦ୍ୱିପଦ ମନମତାଣିଆ ଗୀତ। ଜୀବନଟା ଲାଗନ୍ତା ସତରେ କେତେ ଯେ ସରସ ଆଉ ସୁନ୍ଦର, ନଧନ୍ଦା ସେଇଠି ମଣିଷ ପରି ପେଟ ପାଟଣାର ଚିନ୍ତା ଅଭାବ ଅନଟନର ଦହଗଞ୍ଜ କି ଦି ହାତ ମାଟି ପାଇଁ ଠେଙ୍ଗାବାଡ଼ି ହାଣକଟା ଜୀବନଟା ବିତିଯାଆନ୍ତା ସୁଖରେ ସୁଖରେ ମାତ୍ର ପକ୍ଷୀଟିକୁ ଜଣା ପକ୍ଷୀ ଜୀବନରେ କେତେ ଦୁଃଖ ଆଉ କେତେ ସୁଖ କେତେ ଦୁଃଖ ଆଉ କେତେ ସୁଖ।
0: ଖୁବ୍ ସୁନ୍ଦର ହେଇଛି ଆପଣଙ୍କ ଏଇ ଲେଖା। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ଆମର ଯୌଥ ପରିବାର, ଆମେ ତିନି ଯା ଦେଡ଼ୁସୁର ଦୁଇ ଜଣ ଆଉ ମୋ ସ୍ୱାମୀ ଝିଆରୀ ପୁତୁରା ଶ୍ୱଶୁର, ବଡ଼ ପରିବାରଟି ଆମର।
0: ବର୍ତ୍ତମାନ ପ୍ରାୟତଃ ଯୌଥ ପରିବାର ଖୁବ୍ କ୍ୱଚିତ ଦେଖିବାକୁ ମିଳୁଛି।
1: ଆଜ୍ଞା,
0: ପ୍ରାୟତଃ ସମସ୍ତେ ଗୋଟେ ଛୋଟ ପରିବାର ଚାହୁଁଛନ୍ତି, କିନ୍ତୁ ଆପଣମାନେ ଏବେ ବି ଯୌଥ ପରିବାରର ଗୁରୁତ୍ୱ ଉପଲବ୍ଧି କରି ସମସ୍ତେ ଏକାଠି ରହିଛନ୍ତି, ଏଇଟା ଖୁବ୍ ଆନନ୍ଦର କଥା। କେମିତି ଆପଣ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା କରିପାରୁଛନ୍ତି ଆପଣଙ୍କ ପରିବାରରେ?
1: ଦେଖନ୍ତୁ, ଗୋଟିଏ ଯୌଥ ପରିବାରରେ ପ୍ରଥମେ ଗୋଟିଏ ଭଲ ଝିଅଟିଏ ହିଁ ଭଲ ବୋହୁଟିଏ ହେଇପାରିବ। ଯେତେବେଳେ ଝିଅଟିଏ ତା ଶାଶୁଘରକୁ ଆସେ, ତା ବାପ ଘରର ସଂସ୍କାର, ବଡ଼ମାନଙ୍କୁ କେମିତି ସମ୍ମାନ, ଛୋଟ ପିଲାମାନଙ୍କୁ କେମିତି ସ୍ନେହ, ସେଇଟା ତା ପରିବାରରୁ ଶିଖିଥାଏ। ଯେତେବେଳେ ସେ ବୋହୁ ହେଇକି ଆସେ, ସେ ତା ପରିବାରର କଥା ମାନେ, ସେମିତି ବଡ଼ମାନଙ୍କୁ ସମ୍ମାନ କରେ, ପିଲାମାନଙ୍କୁ ସ୍ନେହ କରେ। ପ୍ରଥମ କଥା ହେଲା କି ଘରର ଯଦି ଜଣେଙ୍କ ଦେହ ଖରାପ ହେଉଛି, ଆଉ ଜଣେ ସେଠି କାମ କରିନେବା ଉଚିତ। ଯଦି କାମ କରିନେଲେ ଯାଆମାନଙ୍କ ଭିତରେ ଭଲ ସମ୍ପର୍କଟା ରହେ, ସେଥିପାଇଁ ଘରଟା ଭାଙ୍ଗେନି, ଯୌଥ ପରିବାରଟା ସ୍ଥିରସ୍ଥାୟୀ ହେଇକି ରୁହେ।
0: ପରିବାରଟା ନ ଭାଙ୍ଗିବା ପାଇଁ ଅନେକ କ୍ଷେତ୍ରରେ ନିଜର ସ୍ୱାର୍ଥଟାକୁ ଜଳାଞ୍ଜଳି ଦେବାକୁ ପଡିଥାଏ।
1: ମୁଁ ମଧ୍ୟ ଦେଇଛି। ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବା, ଏଇଟା ହିଁ ରହିବା ଦରକାର। ଗୋଟିଏ ଖୋଲା ମନ, ଖୋଲା ହୃଦୟ ନେଇ ଚଳିଲେ ପରିବାରଟା ଭାଙ୍ଗିବ ନାହିଁ।
0: ଆପଣ ରେଡିଓ ଶୁଣନ୍ତି, ରେଡିଓରୁ ଗୀତ ଶୁଣିବାକୁ ଆପଣଙ୍କୁ ଭଲ ଲାଗେ?
1: ହଁ, ମତେ ରେଡିଓରୁ ଗୀତ ଶୁଣିବାକୁ ଭଲ ଲାଗେ।
0: କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଆପଣ ଚାହିଁବେ?
1: ମୁଁ ଇରା ମହାନ୍ତିଙ୍କ କଣ୍ଠରୁ ଗୀତ ଶୁଣିବାକୁ ଚାହୁଁଛି।
0: ଠିକ୍ ଅଛି, ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀଙ୍କର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆପଣ ତ ଜଣେ ସୁଗୃହିଣୀ, ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, ଏଡ଼େ ବଡ ପରିବାର ଆପଣଙ୍କର, ସେଥିରେ ବିଭିନ୍ନ ବୟସର ସଦସ୍ୟ ଅଛନ୍ତି ଆପଣଙ୍କ ପରିବାରରେ, ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକଙ୍କର କିଛି ନା କିଛି ରୁଚି ଅଲଗା ରହିଛି, କିଏ କୋଉଟା ଖାଇବାକୁ ଭଲ ପାଏ, ପ୍ରତି ଲୋକର ଅନ୍ୟ ଲୋକଠାରୁ ରୁଚିଟା ଭିନ୍ନ ହେଇଥିବ ନିଶ୍ଚୟ, ତେଣୁ ଆପଣଙ୍କୁ ସେଇ ହିସାବରେ ରୋଷେଇ କରିବାକୁ ପଡୁଥିବ। ପରିବାରରେ ଯିଏ ଯୋଉଟା ଖାଇବାକୁ ଭଲ ପାଆନ୍ତି, ଘରର ସ୍ତ୍ରୀ ଲୋକମାନେ ସମସ୍ତଙ୍କ ପାଇଁ ଅଲଗା ଅଲଗା ରାନ୍ଧିକି ଦିଅନ୍ତି, ତେଣୁ ଆପଣ ତ ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, କଣ କଣ ସବୁ ରୋଷେଇ ଜାଣିଛନ୍ତି?
1: ହଁ, ମୁଁ ଗୋଟେ ରୋଷେଇ ଜାଣିଛି କି ଚିକେନ ଆମଟି।
0: ଚିକେନ ଆମଟି କହିଲେ କଣ, ଆଉ ସେଟା କେମିତି ପ୍ରସ୍ତୁତ କରାଯାଏ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ପ୍ରଥମେ ଆମେ ଚିକେନକୁ ପରିଷ୍କାର ଭାବରେ ଧୋଇନେବା, ତାପରେ କଢେଇ ବସେଇକି ତେଲ ଅଳ୍ପ ଦେଇକି, ତାପରେ ଚିକେନକୁ ଅଳ୍ପ ଭାଜିକି, ତାପରେ ଆମେ କଣ କରିବା ନା ପାଣି 2 ଗ୍ଲାସ୍ ତା ଦେହରେ ଆମେ ଦବା। ଦେଲା ପରେ ଚିକେନ ସିଝିଯିବା ପରେ ତାକୁ ଆମେ ଗୋଟେ ବାଉଲକୁ ଛାଣିଦବା। ସେଇ ଚିକେନର ଯୋଉ ସିଝା ପାଣିଟା ଆମେ ଅନ୍ୟ ପାତ୍ରକୁ ରଖିଦବା।

0: ତେବେ ଓଡ଼ିଆ ଘରର ପରମ୍ପରାରେ ପିଠାପଣାର ଆଦର ଖୁବ୍ ଅଧିକ।
1: ଆଜ୍ଞା,
0: ପିଠାପଣା ନଥିଲେ ଓଡ଼ିଆ ଘରେ ପର୍ବପର୍ବାଣି ପାଳନର କୌଣସି ଅର୍ଥ ହିଁ ନଥାଏ।
1: ଆଜ୍ଞା,
0: ଆପଣ କୋଉ କୋଉ ପିଠା ପ୍ରସ୍ତୁତ କରି ଜାଣିଛନ୍ତି?
1: ମୁଁ ମଣ୍ଡା ପିଠା କରିପାରେ, କାକରା ପିଠା କରିପାରେ, ପୋଡ଼ ପିଠା ବି କରିପାରେ, କ୍ଷୀର ପିଠା ବି କରିପାରେ, ବିଭିନ୍ନ ପ୍ରକାରର ପିଠା ଆଇଟମ୍ ମୁଁ ଜାଣିଛି।
0: ବେଶୀ ଭଲ ଲାଗେ ଆପଣଙ୍କୁ କୋଉ ପିଠାଟା ତିଆରି କରିବା ପାଇଁ?
1: ମୋତେ ଭଲ ଲାଗେ ଛେନା ମଣ୍ଡାଟା।
0: କେମିତି ସେଟା ପ୍ରସ୍ତୁତ କରନ୍ତି?
1: ଆମେ ପ୍ରଥମେ ଛେନାକୁ ଚିପୁଡ଼ି ଦବା, ଚିପୁଡ଼ି ଦେଇ ସାରିଲା ପରେ
0: ଆପଣ ଯୋଉ ଛେନା କହୁଛନ୍ତି ସେଟା ଦହି ଛେନା ନା କ୍ଷୀର ଛେନା?
1: ଦହି ଛେନା। ଗୋଟେ କଢ଼େଇରେ ଆମେ ଗୁଡ଼ ଦବା, ଗୁଡ଼ ଦେଇ ସାରିଲା ପରେ ସେ ତଳେ ପାଗଟା ହବ, ତାକୁ ଆମେ ଛେନାଟାକୁ ତା ଦେହରେ ପକେଇକି ଘାଣ୍ଟି ଦବା। ଘାଣ୍ଟି ଦେଇ ସାରିଲା ପରେ ସେଇଥିରେ ଅଳେଇଚ ଛେଚିକି ଦବା। ତାପରେ ବି ଆମେ ଚୁନା, ଚାଉଳ ଚୁନା ବି ହେଇପାରିବ, ଆଉ ସୁଜିରେ ବି ହେଇପାରିବ। ଚାଉଳ ଚୁନାକୁ ଆମେ ଜନ୍ତୁଳି ପ୍ରସ୍ତୁତ କରିକି ତାକୁ ଆମେ ହାତରେ ଛୋଟ ଛୋଟ ପିଠା ତିଆରି କରିକି ତାକୁ ତେଲରେ ଆମେ ଛାଣି ପାରିବା ବା ତାକୁ ସିଝେଇ ପାରିବା। ଏଇଟା ହଉଛି ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ।
0: ଯାହା ହଉ, ଆପଣ ଆମକୁ ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, କାର୍ଯ୍ୟକ୍ରମରେ ଭାଗ ନେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ଏହି ଶ୍ରୋତା ଭଉଣୀଙ୍କ ପରି ଅନେକ ଶ୍ରୋତାବନ୍ଧୁ ଅଛନ୍ତି ଯେଉଁମାନେ କି ଚିଠିରେ ମତାମତ ଦେଇ ଆମ ପାଖକୁ ପଠାଇଥାନ୍ତି। ଏଥର ଦେଖିବା ସେହି ଚିଠିପତ୍ରର କେତୋଟି ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ। ଏ ଚିଠିଟି ଆସିଛି ଗୋପବନ୍ଧୁ ସମବାୟ ନଗର ଜଗତପୁର କଟକରୁ। ଲେଖିଛନ୍ତି ସଂଯୁକ୍ତା ଦାସ। ସେ ଲେଖିଛନ୍ତି ନାରୀ ମହଲରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଓ ଶିକ୍ଷଣୀୟ ହୋଇପାରୁଛି। ତାଙ୍କୁ ବିଶେଷକରି ଲିପିକା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି ଓ ଆମ ଶ୍ରୋତା ଭଉଣୀ କ୍ରମରେ ହରପ୍ରିୟା ପ୍ରଧାନଙ୍କ ସହ ସାକ୍ଷାତକାର ତାଙ୍କୁ ଖୁବ୍ ଭଲ ଲାଗିଛି।
1: ଶ୍ରୋତା ଭଉଣୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ତ ନିୟମିତ ଭାବରେ ଆମର ନାରୀ ମହଲ କାର୍ଯ୍ୟକ୍ରମ ଶୁଣିଥାନ୍ତି, ସେ ସମ୍ପର୍କରେ ଚିଠି ଲେଖିଥାନ୍ତି। ଏଥର ଆପଣଙ୍କ ଚିଠିରେ ଲେଖିଛନ୍ତି ଆମର ଲିପିକା କାର୍ଯ୍ୟକ୍ରମ ସମ୍ପର୍କରେ। ଏହି ମାସିକ ବେତାର ସାହିତ୍ୟ ପତ୍ରିକା ଆପଣଙ୍କୁ ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆହୁରି ମଧ୍ୟ ଆପଣଙ୍କୁ ଆମର ଶ୍ରୋତା ଭଉଣୀ ହରପ୍ରିୟା ପ୍ରଧାନଙ୍କ ସହ ଆଳାପ ଭଲ ଲାଗିଛି, କୃତଜ୍ଞତା ଜଣାଉଛୁ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
0: ଏ ଚିଠିଟି ଆସିଛି ବରମୁଣ୍ଡା ଭୁବନେଶ୍ୱରରୁ। ଲେଖିଛନ୍ତି ପ୍ରବାସିନୀ ମହାନ୍ତି। ତାଙ୍କୁ ମଧ୍ୟ ନାରୀ ମହଲ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି, ତେବେ ସେ ଲେଖାଲେଖି କରନ୍ତି ଓ ତାଙ୍କର କିଛି ବହି ପ୍ରକାଶିତ ମଧ୍ୟ ହୋଇଛି, ତେବେ ତାଙ୍କର ବହୁତ ଇଚ୍ଛା ନାରୀ ମହଲ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ।
1: ଏଇଟି ମଧ୍ୟ ଗୋଟିଏ ପ୍ରଶଂସା ପତ୍ର। ନାରୀ ମହଲରେ ପ୍ରସାରଣ କରାଯାଉଥିବା ଆଳାପ, ଆଲୋଚନା, ବିଭିନ୍ନ ସାକ୍ଷାତକାର ସମ୍ପର୍କରେ ଲେଖିଛନ୍ତି, ଯାହା ତାଙ୍କୁ ଭଲ ଲାଗିଛି ଏବଂ ଅଂଶଗ୍ରହଣ କରିବା ପାଇଁ ଆମ କାର୍ଯ୍ୟକ୍ରମରେ ମନ କରୁଛନ୍ତି। ଯଦି କବିତା ଲେଖୁଛନ୍ତି ତେବେ ଆମର ଠିକଣା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଏହି ଠିକଣାରେ ଆପଣଙ୍କର କବିତା ପଠାନ୍ତୁ, ଯାହା ଆପଣଙ୍କର ମୌଳିକ କବିତା ହୋଇଥିବ ଏବଂ ପ୍ରସାରଣ ଉପଯୋଗୀ ହେଲେ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ନିମନ୍ତ୍ରଣ କରିବୁ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ଆମ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଯାହାଫଳରେ ଜାଣିପାରିବେ କବିତା ବା ଗଳ୍ପ ଯାହା ପ୍ରସାରଣ କରାଯାଉଛି କେଉଁପରି ହେବା ଦରକାର, ଯାହା ପ୍ରସାରଣ ଉପଯୋଗୀ ହୋଇପାରିବ।
0: ଏ ଚିଠିଟି ଆସିଛି ପାଥପୁର ରଇପୁର ଯାଜପୁରରୁ। ଲେଖିଛନ୍ତି ପଞ୍ଚାନନ ମଲ୍ଲିକ। ତାଙ୍କୁ ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା ଖୁବ୍ ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ବେତାର ସାହିତ୍ୟ ପତ୍ରିକା ଲିପିକା ସମ୍ପର୍କରେ ଆପଣ ମଧ୍ୟ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ, ସେଠାରେ ମଧ୍ୟ ଏହାକୁ ଆଉଥରେ ଶୁଣିପାରିବେ।
0: ନିଶ୍ଚିନ୍ତ କହିଲି କଟକରୁ ଏ ଚିଠିଟି ଲେଖିଛନ୍ତି ସବିତା ଶତପଥୀ। ସେ ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି।
1: ଶ୍ରୋତା ଭଉଣୀ, ଆପଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଛି।

0: ବିଭିନ୍ନ କଥା ଲେଖିଛନ୍ତି ଚିଠିରେ ଏବଂ ଓଡ଼ିଆ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ବୋଧହୁଏ ଆମର ଚିଠିଟି ଟିକେ ଡେରିରେ ହସ୍ତଗତ ହୋଇଛି, ଠିକ୍ ଅଛି। କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେ ସମ୍ପର୍କରେ ଏହି ପ୍ରଶଂସା ପତ୍ରଟିଏ ଲେଖିଛନ୍ତି, ଆନ୍ତରିକ କୃତଜ୍ଞତା ଆପଣଙ୍କୁ।
1: ଏ ଚିଠିଟି ଲତାହରଣ କାକଟପୁର ପୁରୀରୁ କବିରାଜ ପରିଡ଼ା ଲେଖିଛନ୍ତି। ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି, ତେବେ ସେ ଅନୁରୋଧ କରିଛନ୍ତି ଡକ୍ଟର ଅର୍ଚ୍ଚନା ନାୟକ, ପ୍ରତିଭା ରାୟ ଓ ପ୍ରତିଭା ଶତପଥୀଙ୍କ ସହିତ ସାକ୍ଷାତକାରର ପ୍ରସାରଣ ପାଇଁ।
0: ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧ ଆମର ମନେ ରହିଲା। ଆମର କାର୍ଯ୍ୟକ୍ରମରେ ଅତୀତରେ ତ ପ୍ରସାରଣ କରାଯାଇଛି, ଆଉ ଥରେ ସମୟ ସୁବିଧା ଦେଖି ପ୍ରସାରଣ କରିବୁ ଏବଂ ଆମର କାର୍ଯ୍ୟକ୍ରମ ସୂଚନାରୁ ଆପଣ ଜାଣିପାରିବେ ଏହି ସାକ୍ଷାତକାର ଗୁଡ଼ିକ କେବେ ପ୍ରସାରଣ କରାଯିବ। ଧନ୍ୟବାଦ ଜଣାଉଛୁ ଆମର ନାରୀମହଲ କାର୍ଯ୍ୟକ୍ରମ ଆପଣ ଶୁଣୁଥିବାରୁ।
1: ଏ ଚିଠିଟି ଲେଖିଛନ୍ତି ବୁଲୁ ପଟ୍ଟନାୟକ, ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ତାଙ୍କର ଦୁଇଟି ଚିଠି ଆମର ହସ୍ତଗତ ହୋଇଛି। ସେ ଲେଖିଛନ୍ତି, ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଏବଂ ଶିକ୍ଷଣୀୟ, ତେବେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି। ବିଶେଷ କରି ଡକ୍ଟର ସମ୍ପଦ ଦାସଙ୍କ ସହିତ ସାକ୍ଷାତକାର କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଛି।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଲେଖିଥିବାରୁ। ବିଶେଷ କରି ଆମର ସ୍ୱାସ୍ଥ୍ୟ ସମ୍ପର୍କିତ ଯେଉଁ ଆଲୋଚନାର ପ୍ରସାରଣ କରାଯାଉଛି ସେଗୁଡ଼ିକ ଆପଣଙ୍କୁ ବେଶୀ ଭଲ ଲାଗିଛି, ସେ ସମ୍ପର୍କରେ ଲେଖିଛନ୍ତି। ଆମର ଏଇ ଏପ୍ରିଲ ମାସରୁ ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନାର ପ୍ରସାରଣ କରାଯାଉଛି ପ୍ରତ୍ୟେକ ଶୁକ୍ରବାର ଦିନ 12:30। ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମଧ୍ୟ ଅନୁରୋଧ କରୁଛୁ।
1: ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ନମସ୍କାର।

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କଣ ପାଇଁ?
4: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କଣ।
7: RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ସ୍ମୃତିର ପାହାଚରେ ଶୁଣିବେ ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 11 ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1 ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ प्रधानमंत्री जनऔषधि केन्द्र को 469 को वृद्धि करिबा पई केन्द्र सरकार को पाखक एक प्रस्ताव पठा जाइछि। एबे राज्य रे 117 टी एभली केन्द्र कार्य करूछि। श्री अधिकारी कहिछंती आलीपुरद्वार कालिंगपंग एवं दक्षिण दिनाजपुर जिल्ला रे नूतन मेडिकल कॉलेज एवं उत्तर बंग पई एक नूतन एम्स प्रतिष्ठा प्रस्ताव केन्द्र सरकार को ठारे उपस्थापन करा जाइछि। आपण माने संवाद सुनुछंती आकाशवाणी रो। इबोला संक्रमण परिस्थिति को दृष्टि रखी कंगो उगांडा एवं दक्षिण सुदान को अति आवश्यक नथिले गस्त न करिबा को सरकार भारतीय नागरिकों को परामर्श देछंती। सेही देशगुडी करे बसवास करथुबा किंबा यातायात करथुबा भारतीय नागरिकों को पई स्थानीय कर्तृपक्ष जनस्वास्थ्य मार्गदर्शिका कड़ाकड़ी भावे पालन करिबा को कहा जाइछि। स्वास्थ्य और परिवार कल्याण मंत्रालय कहिछि भारत रे इबोला संक्रमण रो कोनोसि मामला एपर्यंत हस्तगत होई नाही। पूर्वरु कंगो उगांडा इबोला परिस्थिति को दृष्टि रखी विश्व स्वास्थ्य संगठन आंतर्जातिक चिंताजनक प्रसंग भाव अभिहित कर जनस्वास्थ्य जरूरीकालीन अवस्था घोषणा कर समीक्षा जमापड़ रोगर प्रादुर्भाव अत्यंत गंभीर और मृत्युहार अधिक रोग को प्रतिहत करने कि चिकित्सापी कौन निर्दिष्ट टीका अथवा व्यवस्था अनुमोदन होना मंत्रालय कही। जापान्रे अनुष्ठित होबाकु थिबा साकुरा विज्ञान कार्यक्रम 2026 रे अंशग्रहण करिबा लागि मनोनीत छात्र छात्री नुआदिल्लीरु गतकालि यात्रा करिछंती। शिक्षा मंत्रालय अधीनस्थ स्कूल शिक्षा एवं साक्षरता विभाग पक्षरु एही कार्यक्रम पई छात्र छात्री को मनोनीत करा जाइछि। शिक्षा मंत्रालय देथिबा सूचना अनुजाई ओडिसा समेत 15 राज्य केन्द्र शासित अंचलर सरकारी विद्यालयर 24 जन छात्र एवं 32 जन छात्री को मिसाई 4 जन पर्यवेक्षक एही गस्तरे जाइछंती। मनोनीत दल आसंता 30 तारीख पर्यंत जापान रे अवस्थान करिबे। भारत सहित ही कार्यक्रम रे घाना नाइजेरिया और दक्षिण आफ्रिकार छात्र छात्री मध्य अंशग्रहण करुछंती। भारत पक्षर मनोनीत छात्र छात्री सरकारी मेधावृत्ति योजना अधीन छात्रवृत्ति पाउछंती। 2016 एप्रिल मासरो भारत एही कार्यक्रम रे अंशग्रहण करि आसुछि। युव शिक्षार्थी मध्य बौद्धिक चिंताधारा को अधिक व्यापक करिबे विज्ञान भित्तिक गवेषणा को प्रोत्साहित करिबा लक्ष्य नै जापान विज्ञान और प्रजुक्ति विद्या संस्था 2014 मसीहारु एही कार्यक्रम आयोजन करि आसुछि। पंजाबर कपूरथला जेल्र एक बाराक्रे गतकाल विलंबित राति हिंसाकांड घटी जमापड़ कैदी और विचाराधीन कैदी मध्य संघर्ष जो जेल भित्तिभूमि क्षतिग्रस्त होता अभियोग परिस्थित नियंत्रण करने वरिष्ठ पुलिस अधिकारी अधिक सुरक्षाकर्मी से पहुंची जेल भितर एवं परिसर बाहर सुरक्षा व्यवस्था को कड़ाकड़ी। आकाशवाणी संवाद विभाग सह आलोचना काल में जलंधर रेंज डीआईजी नवीन सिंगला परिस्थिति नियंत्रणाधीन रही। आईपीएल क्रिकेट रे आज दुईट मैच खेल मुंबईर वांगखेड़े स्टेडियम ठारे अपराह 3:30 मुंबई इंडियंस और राजस्थान रॉयल्स मध्ये मैच खेल। द्वितीय मैच कोलकाता ईडन गार्डन्स ठारे संध्या 7:30 कोलकाता नाइट राइडर्स एवं दिल्ली कैपिटल्स मध्ये अनुष्ठित हेबो। गतकालीर मैच रे पंजाब किंग्स लखनऊ सुपर जायंट्स को 7 रे परास्त करथिला। फ्रेंच ओपन रो 125वां संस्करण आज ठारु प्यारिस आरंभ किउछि। रोनाल्ड गैरोस भाव में मध्य परिचित एक टेनिस प्रतियोगितार विभिन्न वर्ग में मैच खेल। विश्वर पुरुष वर्ग एक नंबर टेनिस तारका जानिक सिनर नोवाक जोकोविक कार्लोस अल्काराज अलेक्जेंडर जेवरेव और टेलर फ्रिज प्रमुख यह प्रतियोगिता रे टाइटल हासिल करने प्रतिद्वंदिता करेंगे। महिला वर्ग में विश्वर एक नंबर खिलाड़ी आरीना साबालेंका कोको गफ प्रमुख अन्यमानंक सह प्रतिद्वंदितारे सामिल होइछंती। पुरुष डबल्स रे भारत रे युकी भांब्री एवं न्यूजीलैंडर माइकल वेनस को जोड़ी एवं एन श्रीराम बालाजी और ब्राजिल रो मार्सेलो डोमोलाइनर को जोड़ी प्रतिद्वंदितारे भाग नेउछंती। फिफार अनुमोदन क्रमे ईरान फुटबल दलर फिफा विश्वकप 2026 बेस कैंप को आमेरिकार मेक्सिको को स्थानांतर करने को निष्पत्ति। ईरान आमेरिका एवं इस्राएल मध्य उत्तेजना परिप्रेक्षी में एक निष्पत्ति ग्रहण ईरान फुटबल संघर सभापति मेहदी ताज कही प्रथम आरिजोनार टोक्सन ठारे ईरान फुटबल दलर तालीम कार्यक्रम अनुष्ठित होबार थिला किंतु एबे हा मेक्सिकोर तिजुआना को स्थानांतरित होईछि। एही स्थान आमेरिका सीमा निकटवर्ती होइथिबारु दलर आमेरिकारे ग्रुप पर्याय मैच पई यात्रा सहज होई परिबो बोली संघ पक्षर गतकाली जारी बिबृति रे कहा जाइछि। मुख्य संवाद गुडी को पुनि थरे ନୂଆଦିଲ୍ଲୀ ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership between the two countries. External Affairs Minister Dr. S. Jayashankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Debangshu Panda secures

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟ ଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆହେବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ

ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନକରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: पिटारा में आज
1: उजाले उनकी यादों की। उजाले

happened?

ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 5:19। ବର୍ତ୍ତମାନ ଶୁଣନ୍ତୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ, ତା ସହିତ କେତୋଟି ଆଲବମ୍ ଗୀତ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା ଚୁଲବୁଲି ଝିଅ ଆଲବମ୍ର ଗୋଟିଏ ଗୀତ। ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ଅରବିନ୍ଦ, ରଚନା ନିଜାମ, ସଙ୍ଗୀତ ସଞ୍ଜୟ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ଗୋଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଏବେ ଚାଲନ୍ତୁ ଶୁଣିବା ଉଦିତ ନାରାୟଣ ଏବଂ ତପୁ ମିଶ୍ରଙ୍କ ମିଳିତ କଣ୍ଠରୁ ପ୍ରେମ ରୋଗୀ କଥାଚିତ୍ର ଗୀତ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଯୁବବାଣୀ କାର୍ଯ୍ୟକ୍ରମର ଆଜିର ଅଧ୍ୟାୟକୁ ଆପଣଙ୍କୁ ସାଦରେ ସ୍ୱାଗତ। ଶ୍ରୋତାବନ୍ଧୁ, କେବେ ଭାବିଛନ୍ତି ଜୀବନ ଦୌଡ଼ରେ କିଛି ଲୋକ ହିଁ କାହିଁକି ସବୁ କ୍ଷେତ୍ରରେ ଆଗୁଆ ରହି ସଫଳ ହୁଅନ୍ତି? ସେମାନଙ୍କର ଏହି ସଫଳତା ପଛରେ ରହିଛି ନିଜ ମାନସିକତା। ହଁ ଶ୍ରୋତାବନ୍ଧୁ, ଯେଉଁମାନଙ୍କର ମାନସିକତା ଯେତେ ଦୃଢ଼ ସେମାନେ ସେତେ ସଫଳ। ତାହେଲେ ଚାଲନ୍ତୁ ଜାଣିବା ନିଜ ମାନସିକତାକୁ ସୁଦୃଢ଼ କରିବା ପାଇଁ ଆମେ କ'ଣ ସବୁ କରିବା। ସବୁବେଳେ ଜିଜ୍ଞାସୁ ହୁଅନ୍ତୁ, ଅର୍ଥାତ୍ କିଛି ନୂଆ ଜାଣିବାର ଇଚ୍ଛା ବା କିଛି ନୂଆ ଶିଖିବାର ଇଚ୍ଛା ଆପଣଙ୍କୁ ସବୁବେଳେ ପାହାଚ ପରେ ପାହାଚ ଚଢ଼ିବାକୁ ସାହାଯ୍ୟ କରିବ। ତେଣୁ ବୟସ ଯାହା ବି ହେଉ, ସବୁବେଳେ ଛାତ୍ର ହିଁ ରୁହନ୍ତୁ। ଯଦି ଆପଣ ଶିଖିବା ଛାଡ଼ିଦେବେ, ତାହେଲେ ବୁଝିଯିବେ ଯେ ସେହି ଦିନରୁ ଆପଣଙ୍କର ଆଗକୁ ବଢ଼ିବାର ବାଟ ମଧ୍ୟ ବନ୍ଦ। ତେଣୁ ଜିଜ୍ଞାସୁ ହୁଅନ୍ତୁ, ସଫଳତାର ଶୀର୍ଷକୁ ଛୁଅନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ AICTE ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।

ଧୈର୍ଯ୍ୟ ଏବଂ ଯୋଜନା ଏହା ଏକ ରଣନୈତିକ ଗୁଣ ଯାହା ଆମକୁ ଶିଖାଏ କେତେବେଳେ କାମ କରିବାକୁ ହେବ ଏବଂ କେତେବେଳେ ଅପେକ୍ଷା କରିବାକୁ ହେବ। ଶ୍ରୋତାବନ୍ଧୁ, ଯଦି ବିନା ଯୋଜନାରେ ବାରମ୍ବାର ଆମେ ଲକ୍ଷ୍ୟ ବଦଳେଇବା ତେବେ ସଫଳତା କେମିତି ମିଳିବ? ଏହା ଅଳସୁଆମି ନୁହେଁ, ବରଂ ଗୋଟିଏ ବୁଦ୍ଧିମାନ ପଦକ୍ଷେପ। ତେଣୁ କୁହାଯାଏ, ନିଜ ଲକ୍ଷ୍ୟ ବାଛନ୍ତୁ ଏବଂ ସେଇଥିରେ ଲାଗି ରୁହନ୍ତୁ।

0: ପୁଲିସ୍?
1: ମିସ୍ ସୀମା
0: ଆଜ୍ଞା,
1: ଏବେ ପୋଲିସ୍ ଷ୍ଟେସନ୍ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
0: କାହିଁକି? କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
0: ଡିଜିଟାଲ ଆରେଷ୍ଟ?
1: 1,00,000 ଦିଅନ୍ତୁ, ବଞ୍ଚିଯିବେ।
0: ଏତେ ଟଙ୍କା?
1: ଆଚ୍ଛା ଠିକ୍ ଅଛି, ଗୋଟେ ଲିଙ୍କ୍ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ୍ ଯିବ।
0: ଜେଲ୍ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ୍ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
2: ହେଲୋ ମମ୍ମା,
0: ହାଇ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି। संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 26 अप्रैल सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 24 अप्रैल तक टोल फ्री नंबर 1800117800 पर रिकॉर्ड कर सकते हैं, या फिर 1922 पर कॉल भी कर सकते हैं। नमो ऐप या MyGov के ओपन फोरम में पोस्ट कर सकते हैं, या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 26 अप्रैल सुबह 11 बजे मन की बात।
6: ଜୀବନରେ ସବୁବେଳେ ଏକାକୀ ଚାଲିବାର ସାହସ ରଖନ୍ତୁ। ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜ ରାସ୍ତା ନିଜେ ତିଆରି କରନ୍ତୁ। ନିଜ ଲକ୍ଷ୍ୟକୁ ନିରନ୍ତର ଏବଂ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ଅନୁସରଣ କରନ୍ତୁ। ତେଣୁ କୁହାଯାଏ, ଜୀବନ ଚାଲିଯାଉ ପଛେ, କିନ୍ତୁ ଲକ୍ଷ୍ୟ ହାତରୁ ନଯାଉ।

ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭୀ। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଜଗଦୀଶ ମୁର୍ମୁ ଓ ତାଙ୍କ ସାଥୀ ଶ୍ରୋତା ମଞ୍ଚ। ଏହି କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଚମ୍ପୁ ଗୀତ ଶୁଣିବେ ରାତି 8:00। ରାତି 8:15ରେ ରଙ୍ଗ ବେରଙ୍ଗ। ରାତି 10:00 ହାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ବନସୁରଭୀ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
2: ଶେଷ ହେଲା ବନସୁରଭି କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ରାମଚରିତ ମାନସରେ ଲେଖି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को पर हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରାଇବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800111700

0: ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି ସପ୍ତମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଏହି ସାଇକେଲ୍ ରାଲି ଆପୋଲୋ ହସ୍ପିଟାଲ ରୋଡ୍ରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ୍ 2024 ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ୍ ରାଲିର ଆୟୋଜନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ହେରାପଞ୍ଚମୀ, 24 ବାହୁଡ଼ା ଯାତ୍ରା, 25 ସୁନାବେଶ ଏବଂ 27 ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି।

0: ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ୍। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି, ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ ଶତାଧିକ ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
3: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଶ୍ରୋତାମଞ୍ଚ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କେ, ଉପସ୍ଥାପନାରେ ଅଛନ୍ତି କୁମୁଦିନୀ ରାଉତ। ହେଲେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଆପଣ ଶୁଣିବେ କିଛି ବିଜ୍ଞାପନ ପରେ।
4: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ AICTE ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008860908080 ରେ ଯୋଗାଯୋଗ କରିପାରିବେ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ବନ୍ଧୁ ନମସ୍କାର, ଆକାଶବାଣୀ କେନ୍ଦୁଝରର ଶ୍ରୋତାମାନଙ୍କ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କ ପାଇଁ।
1: ଆଜ୍ଞା, ମୁଁ ହେଲି ଦୀପକ ରଞ୍ଜନ ଦାସ, ଆଉ ମୁଁ ତେଲୁଗୁ ବୋଲି ସମସ୍ତେ ଯାଇ ସବୁ ରେଡିଓର ଶ୍ରୋତାମାନେ ଭଲ ଭାବେ ଜାଣିଛନ୍ତି।
0: ଆଚ୍ଛା, ଶ୍ରୋତା ମହଲରେ ଆପଣ ପରିଚିତ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ କେବେ ଠାରୁ ଶୁଣନ୍ତି?
1: ମୁଁ ପ୍ରାୟ 6-7 ମାସ ହବ ଶୁଣିଛି
0: ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ।
1: ଆଜ୍ଞା ଆଜ୍ଞା।
0: କେମିତି ଲାଗେ କାର୍ଯ୍ୟକ୍ରମ ଆମର?
1: ଆପଣଙ୍କ କାର୍ଯ୍ୟକ୍ରମ ପ୍ରାୟ ବହୁତ ଦୁନିଆର ଲାଗେ, ଭଲ ଲାଗେ। ଯେମିତିକି ଆପଣଙ୍କର ନମସ୍କାର ହେଲା, ଆଉ ସାହିତ୍ୟ କାର୍ଯ୍ୟକ୍ରମ ସୂର୍ଯ୍ୟନିକା ହେଲା, ପ୍ରାୟ ଭଲ ଲାଗେ। ବସୁନ୍ଧରା, ଯୁବବାଣୀ ବହୁତ ଭଲ ଲାଗେ। ହାଲୋ କେନ୍ଦୁଝର ବହୁତ ବଢିଆ ଲାଗେ।
0: କେବେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି?
1: ନା, ମୁଁ ଭାଗ ନେଇନି, ମୁଁ ଶୁଣିପାରେ।
0: ଆଚ୍ଛା, ଆକାଶବାଣୀ କେନ୍ଦୁଝରର କାର୍ଯ୍ୟକ୍ରମ ଆପଣ ଶୁଣନ୍ତି, ତା ପୂର୍ବରୁ ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣୁଥିବେ, କୋଉ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତି?
1: ପ୍ରଥମେ ମୁଁ ଯେତେବେଳେ ଛୋଟ ହେଇଥିଲି, ଚତୁର୍ଥରୁ ମୁଁ ଆକାଶବାଣୀ କଟକର କାର୍ଯ୍ୟକ୍ରମ ସବୁବେଳେ ଶୁଣେ। ଯେହେତୁ ମୁଁ ମୋ ଜନ୍ମ କଟକ ଜିଲ୍ଲାରେ, ତେଣୁକରି କଟକର କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ ଶୁଣେ। ତାପରେ ପରେ ଯେତେବେଳେ ଏଫ୍ଏମ୍ ରେନ୍ବୋ କଟକ ତାକୁ ଶୁଣେ, ଆଉ ଆକାଶବାଣୀ ଜୟପୁର ତାକୁ ନ୍ୟୁଜ୍ ଏୟାର ଆପ୍ରେ ଶୁଣେ, ଆଉ ବିଭିନ୍ନ ସବୁ ଶୁଣେ। ନ୍ୟୁଜ୍ ଏୟାର ଆପ୍ରେ ବହୁତ କିଛି ଶୁଣେ ଅଲଗା ଅଲଗା ସବୁ ଜିଲ୍ଲାର।
0: ଚତୁର୍ଥ ଶ୍ରେଣୀରୁ ଆପଣ ରେଡିଓ ବା ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ଆସିଛନ୍ତି?
1: ଆଜ୍ଞା।
0: ଘରେ ଅନ୍ୟମାନେ ଶୁଣନ୍ତି ନା କୋଉଠୁ ଶୁଣିବା ଆରମ୍ଭ କଲେ?
1: ନା, ମୋର ବୋଉ ଯିଏ ସିଏ ଶୁଣେ ରେଡିଓ ସବୁବେଳେ, ତାର ଶୁଣେ ମାନେ ପାଲା, ଆଉ ଯାହା ବି ସମ୍ବାଦ ହେଲା ପ୍ରତ୍ୟେକ ଦିନ ଯୋଉ ପ୍ରସାରିତ ହୁଏ ଆକାଶବାଣୀ କଟକର, ଆଉ ଯାହା ଯାହା କାର୍ଯ୍ୟକ୍ରମ ସବୁ ଅନୁଚିନ୍ତା ଯାହା ବି ହୁଏ ଶୁଣେ। ସେଇଥିରୁ ମୋର ବି ଆଗ୍ରହ ବଢିଲା, ମୁଁ ବି ଶୁଣେ।
0: ଆଚ୍ଛା, ତାହେଲେ ଆପଣଙ୍କର ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ପ୍ରଥମେ ଆପଣଙ୍କୁ ପ୍ରୋତ୍ସାହିତ କରିଥିଲେ ଆପଣଙ୍କ ମା, କାରଣ ସିଏ ଶୁଣୁଥିଲେ, ତାଙ୍କ ପାଖରେ ରହିଲେ ଆପଣ ଶୁଣିଲେ।
1: ଆଜ୍ଞା, ନିଶ୍ଚିତ ଭାବେ ଆମେ ଦେଖି ଦେଖି ଆମକୁ ବି ଆଗ୍ରହ ହେଲା, ଆମେ ବି ଶୁଣୁ।
0: ଛୋଟବେଳେ ପ୍ରାୟ ସମସ୍ତଙ୍କର ଗୋଟେ ଆଶ୍ଚର୍ଯ୍ୟଜନକ ଚିନ୍ତା ଥିଲା ଯେ ରେଡିଓ ଭିତରୁ ଭାଷା ଆସୁଛି କେମିତି।
1: ନିଶ୍ଚିତ ଭାବେ ସମସ୍ତଙ୍କର ଆଗ୍ରହ ଥିଲା ଯେ ଆମେ ତ ଏଠି ଅଛୁ, ଇଏ ତ ଏଡି ଗୋଟେ କ୍ଷୁଦ୍ର ଗୋଟେ ଯନ୍ତ୍ରାଂଶ, ଆ ଭିତରୁ କେମିତି ଗୋଟେ ମଣିଷର କଣ୍ଠସ୍ୱର ଆସୁଛି। ନିଶ୍ଚିତ ଭାବେ ସମସ୍ତଙ୍କର ଆଗ୍ରହ ଥିଲା। ଯେତେବେଳେ ଆମେ ଶିକ୍ଷିତ ହେଲୁ, ଯେତେବେଳେ ଆମର ଜ୍ଞାନ ଟିକେ ଅଧିକ ବିକାଶ ହେଲା, ଆମେ ଜାଣିପାରିଲୁ ଯେ କେଉଁ ମାଧ୍ୟମରେ ଆସୁଛି ଏବଂ କିଭଳି ପ୍ରସାରିତ ହେଉଛି। ପ୍ରଥମ ପ୍ରଥମେ ଆମେ ଏହାକୁ ଭଲ ଭାବେ ଛୋଟବେଳେ ବୁଝିପାରୁନଥିଲୁ।
0: ଇଚ୍ଛା ହେଇନି, ମୁଁ ବି ରେଡିଓରେ ଏମିତି କଥା କୁହନ୍ତି, ଏମିତି କାର୍ଯ୍ୟକ୍ରମ ଉପସ୍ଥାପନ କରନ୍ତି।
1: ନିଶ୍ଚିତ ମୋର ଇଚ୍ଛା ବି ହେଇଛି। ତାପରେ ଯେତେବେଳେ କଳା ବିକାଶ କେନ୍ଦ୍ରରେ ଯେତେବେଳେ ଶିଖୁଥିଲି, ସଙ୍ଗୀତ ଶିକ୍ଷା ଲାଭ କରୁଥିଲି, ସେତେବେଳେ ଆମର ଆକାଶବାଣୀ କଟକରେ ଗୋଟେ ଗୀତନାଟ୍ୟର ପରିବେଷଣ କରାଯାଇଥିଲା ଏବଂ ସେଥିରେ ମୁଁ କଣ୍ଠସ୍ୱର ଦେଇଥିଲି। ତେଣୁକରି ମୁଁ ପ୍ରାୟ ସେଠି ସପ୍ତମ ନା ଅଷ୍ଟମ ପଢୁଥିଲି, ସେଇ ସମୟରେ ମୁଁ ଦେଇଥିଲି ଆକାଶବାଣୀ କଟକରେ ଭଏସ୍ ଦେଇଥିଲି କଣ୍ଠସ୍ୱର ମୋର ଇଏ ପାଇଁ ଗୀତନାଟ୍ୟ ପାଇଁ।
0: କଣ ଥିଲା ସେ ଗୀତନାଟ୍ୟର ନାଁ?
1: ମଣି ରତ୍ନହାର ଚୋରି ଏମିତି ଗୋଟେ ଥିଲା।
0: ଆଚ୍ଛା, ତାହେଲେ ଆପଣ ଗୀତ ଗାଆନ୍ତି?
1: ନା, ଆଗରୁ ଗାଉଥିଲି ଖୁବ ମାନେ 2-3 ବର୍ଷ ସଙ୍ଗୀତ ଶିକ୍ଷା ଲାଭ କରିଛି, ତାପରେ କିଛି ବ୍ୟକ୍ତିଗତ କାରଣରୁ ଆଉ ଶିକ୍ଷା ଆଉ ଲାଭ କରିପାରିଲିନି। କିନ୍ତୁ ବିଭିନ୍ନ ଯେତେବେଳେ ପ୍ରତିଯୋଗିତା ହୁଏ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟରେ ସେଥିରେ ଭାଗ ନିଏ ଏବଂ କିଛି ସ୍ଥାନ ମଧ୍ୟ ଅଧିକାର କରେ।
0: ଆମ ଶ୍ରୋତାମାନଙ୍କୁ ଶୁଣାନ୍ତୁ ଆପଣଙ୍କ କଣ୍ଠରୁ ଗୋଟେ ଗୀତ।
1: ଯେତିକି ଦେହ ଖରାପ ଅଛି ତଥାପି ଦୁଇ ଯାଉଛି। ତୋତେ ପଚାରୁଛି ବଡ଼ ଦାଣ୍ଡେ ଠିଆ ହୋଇ, କହ ଚକାଖି ତୋତେ ପଚାରୁଛି ବଡ଼ ଦାଣ୍ଡେ ଠିଆ ହୋଇ, ସୁନା ଠାକୁର ସୁନା ସଂସାରକୁ ଚୁନା କଲୁ କାହିଁ ପାଇଁ, କହ ଚକାଖି ତୋତେ ପଚାରୁଛି ବଡ଼ ଦାଣ୍ଡେ ଠିଆ ହୋଇ।
0: ସୁନ୍ଦର ଭାବରେ ଗାଇଲେ।
1: ନାଇଁ, ମୋର ଟିକେ କଣ୍ଠ ଟିକେ ଖରାପ ଅଛି, ମୋତେ ଦେହ ଟିକେ ଅସୁସ୍ଥ ଅଛି, ସେଥିପାଇଁ ମୁଁ ଟିକେ ଭଲ ଯାଇପାରିଲିନି।
0: ଆପଣ କହିଲେ ଆପଣ ପ୍ରତିଯୋଗିତାରେ ଭାଗ ନିଅନ୍ତି, ସେଥିରେ ବି ଆପଣ ପୁରସ୍କୃତ ହେଇଛନ୍ତି।
1: ଆଜ୍ଞା,
0: ସଙ୍ଗୀତ ସାଧନ ଅଧାରୁ ଛାଡିବେ ବୋଲି ଅଫସୋସ ରହିଛି ଆପଣଙ୍କର?
1: ନିଶ୍ଚିତ ଭାବେ, ଏଠି ବ୍ୟକ୍ତିଗତ କାରଣ ଏବଂ ଶାରୀରିକ କାରଣ ପାଇଁ ଛାଡ଼ିବାକୁ ପଡୁଥିଲା।
0: ଆମର ବିଭିନ୍ନ ପ୍ରକାର ସଙ୍ଗୀତ ଅଛି, ଆଧୁନିକ ଗୀତ ହେଲା, ଚଳଚ୍ଚିତ୍ର ସଙ୍ଗୀତ ହେଲା, ଶାସ୍ତ୍ରୀୟ ସଙ୍ଗୀତ ହେଲା, ଭଜନ ହେଲା, ଆପଣଙ୍କୁ କଣ ଭଲ ଲାଗେ?
1: ମୋତେ ଭଜନ ଭଲ ଲାଗେ, ଗଦ୍ୟ ଭଲ ଲାଗେ, ଆଉ ପାରମ୍ପରିକ ଯେ ସବୁ ଛନ୍ଦ ଅଛି, ଯେ ସବୁ ସଙ୍ଗୀତ ଅଛି, ପାରମ୍ପରିକ ଗୀତ ସବୁ ଅଛି, ତାକୁ ବି ଭଲ ଲାଗେ। ଆଉ ଚଳଚ୍ଚିତ୍ର ଗୀତ, ଓଡ଼ିଆ ଚଳଚ୍ଚିତ୍ର ଯୋଉ ମାନେ ଶ୍ରୁତି ମଧୁର, ଅର୍ଥପୂର୍ଣ୍ଣ, ଏସବୁ ସଙ୍ଗୀତ ମଧ୍ୟ ଭଲ ଲାଗେ ଶୁଣିବା ପାଇଁ।
0: ଆପଣଙ୍କ ପସନ୍ଦର ଗୋଟେ ଗୀତ କୁହନ୍ତୁ, ଆମେ ଶୁଣେଇବା ଆପଣଙ୍କୁ ଆଉ ଆମ ଶ୍ରୋତା ମାନଙ୍କୁ।
1: ତେବେ ପ୍ରାୟ ଯାଜଗର ଫିଲ୍ମ ପ୍ରତ୍ୟେକ ମୋତେ ଭଲ ଲାଗେ, ପ୍ରତ୍ୟେକ ଗୀତଟି ଯୋଉଟା ଗୀତରେ ଭଲ ଲାଗିବ।
0: ଆଚ୍ଛା, ଯାଜଗର ଚଳଚ୍ଚିତ୍ରର ସବୁ ସଙ୍ଗୀତ ଗୁଡିକ ବେଶ୍ ଶ୍ରୁତି ମଧୁର, ତ ଆପଣଙ୍କୁ ଆମେ ଆପଣଙ୍କ ପସନ୍ଦର ଗୀତ ଶୁଣେଇବୁ।

0: ଆପଣ କଣ କରନ୍ତି?
1: ଆଜ୍ଞା, ମୁଁ ଯୋଉ ଆମର ୱେବ ଚ୍ୟାନେଲରେ ଆମର ସମ୍ବାଦ ପାଇଁ କଣ୍ଠ ସ୍ୱର ମୁଁ ଦିଏ, ପ୍ରଦାନ କରେ, ଯିଏ ସମ୍ବାଦ ପରିବେଷଣ ହୁଏ ତା ଏଜେନ୍ସିରେ ମୁଁ ଦିଏ, ଭଏସ ଦିଏ।
0: ଆପଣଙ୍କର ଯୋଉ ସ୍ୱର ଆସେ କୋଉ କେନ୍ଦ୍ରରୁ ଆସେ?
1: ମୁଁ ଦୁଇ ତିନିଟି ଚ୍ୟାନେଲରେ ଦଉଥିଲି, ତେବେ ମୋର ଦେଢ ବର୍ଷ ଦୁଇ ବର୍ଷ ହବ ମୋର ଟିକେ ପାକସ୍ଥଳୀ ଜନିତ ସଂକ୍ରମଣ ପାଇଁ ମୁଁ ଟିକେ ଏବେ ଦେହ ବହୁତ ଅସୁସ୍ଥ ହେଇଥିଲା, ତାପରେ ସ୍ନାୟୁ ଜନିତ ସବୁ ସମସ୍ୟା ବି ଦେଖାଗଲା, ସେଥିପାଇଁ ମୁଁ ଟିକେ ମୋର ମାନେ କହିବାରେ ମୋତେ ଟିକେ ଅସୁବିଧା ହେଲା, ଏବଂ ବିଭିନ୍ନ ସ୍ତରରେ ବିଭିନ୍ନ ଅଙ୍ଗ କିଛି ଅସୁବିଧା ହେଲା, ସେଥିପାଇଁ ମୁଁ ଟିକେ ସେଥିରୁ ବିରତି ନେଇଛି ଏବଂ ଘରେ ଟିକେ ବିଶ୍ରାମ ନେଇଛି। ଆଉ
0: କଳାର ଅଧିକାରୀ ଆପଣ, ଆପଣ ଦେଖାଦେଖି କରନ୍ତି କି?
1: ନା, ଲେଖାଲେଖି ଛୋଟବେଳେ ପୁରା କରୁଥିଲି, ଅଷ୍ଟମ ନବମରେ ଛୋଟ ଛୋଟ କବିତା ରଖିଥିଲି, ତାପରେ ଲେଖିଲି।
0: ପରିବାରରେ ଆପଣଙ୍କର କିଏ
1: କିଏ? କହିଲେ ମୋର ବୋଉ ଆଉ ମୋର ଧର୍ମପତ୍ନୀ ଏବଂ ମୋର ଛୋଟିଆ ଝିଅଟିଏ ତିନି ବର୍ଷର।
0: ଛୋଟ ପରିବାର କିଏ ଆପଣଙ୍କର? ଭଗବାନ ଆପଣଙ୍କ ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ। ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ ତରଫ ଆପଣଙ୍କ ପାଇଁ ଏତିକି ଶୁଭେଚ୍ଛା।
1: ଆମ ଗାଁ ହେଲା କିଶୋର ନଗର କଟକ।
0: କିଶୋରନଗର
1: ଦେଖନ୍ତୁ, କିଶୋରନଗର କିଶୋର ଯୋଉ ମନ୍ଦିର ଏଠାରେ ଅଛି, ଯାହାକି ଏଠାରେ ଆମର ରାଧାକୃଷ୍ଣ ସେଠି ପୂଜା ପାଆନ୍ତି ଏବଂ ଜଗନ୍ନାଥ ମଧ୍ୟ ଅଛନ୍ତି, ବହୁ ପୁରାତନ ମନ୍ଦିର, ତେଣୁକରି ସେଥିପାଇଁ ସେଇ ନାମାନୁସାରେ ହୁଏତ କିଶୋରନଗର ହେଇଛି। ଯାହାବି ହଉ, ସେ କିଶୋରନଗର, ତାର କିଶୋରନଗର ଦଶହରା ପ୍ରାୟ ବହୁ ଗୁଡ଼ିଏ ମେଢ ହୁଅନ୍ତି ଏବଂ ଭାଇଚାରାର ସହିତ ହିନ୍ଦୁ ମୁସଲିମ ଯିଏ ବି ଅଛନ୍ତି ସମସ୍ତେ ଏଥିରେ ଭାଗ ନିଅନ୍ତି, ଏ ପୂଜାରେ ଏବଂ ଶୋଭାଯାତ୍ରାରେ ଯୋଉ ବି ସେଥିରେ ଅଂଶଗ୍ରହଣ କରନ୍ତି। ତା ସହିତ ଗିଦ୍ଧେରି ମଠ, ମାଳିକା ପ୍ରସିଦ୍ଧ ଗିଦ୍ଧେରି ମଠ, ସେଥିରେ ଗିଦ୍ଧେରି ବି ଅଛନ୍ତି, ସେଠି ମଧ୍ୟ ବହୁତ ପ୍ରସିଦ୍ଧ, ବହୁ ମାନେ ଶାନ୍ତ ପରିବେଶ, ସେଥିପାଇଁ ମଧ୍ୟ କିଶୋରନଗର ପ୍ରସିଦ୍ଧ। ତା ସହ ଜାଗର ଯାତ୍ରା, ମହାଶିବରାତ୍ରୀ ଉପଲକ୍ଷେ ଜାଗର ମହାଯାତ୍ରା, ଜାଗର ଯାତ୍ରା ଯୋଉ ହୁଏ, ଆଗେ ଅତୀତରେ ହେଉଥିଲା, ଦୁଇ ଦଳ ତାଙ୍କର ନାଟ୍ୟ ପରିବେଷଣ କରୁଥିଲେ, ତେବେ କ୍ରମେ କ୍ରମେ ତାହା ଏବେ ଗୋଟିଏ ଦଳ ପରିବେଷଣ କରୁଛନ୍ତି, ତିନି ଚାରି ରାତି, କିନ୍ତୁ ସିଏ ମଧ୍ୟ ପ୍ରସିଦ୍ଧ କାରଣ ସିଏ ହୁଏ ସମ୍ପୂର୍ଣ୍ଣ ମୁକ୍ତ ଭାବେ, ଦେୟମୁକ୍ତ ଭାବେ ସମସ୍ତେ ଏହାକୁ ଦର୍ଶକ ଉପଭୋଗ କରିପାରନ୍ତି। ତେଣୁକରି କିଶୋରନଗର ବହୁତ ଇତିହାସ ଏବଂ ଭାଇଚାରା ଏବଂ ସଂସ୍କୃତି ପରମ୍ପରା ବହୁତ ମାନେ ଆନନ୍ଦ ଦିଏ। ରଜ ମହୋତ୍ସବ ବି କିଛି ବର୍ଷ ହବ ଏଠାରେ ବହୁତ ସମଗ୍ର।

0: ହଉଛି ବିଭିନ୍ନ ଦର୍ଶକଙ୍କର ଏବଂ ତା ସହିତ ବିଭିନ୍ନ ଲୋକମାନଙ୍କର ମଧ୍ୟ ହଉଛି ଭଲ ଲାଗୁଛି।
1: କଳା ସଂସ୍କୃତି ଐତିହ୍ୟରେ ଭରପୁର
0: ଆପଣଙ୍କ ଗାଁ। ତାପରେ ଆମର ଓଡିଶାର ପ୍ରଥମ ରାଜବନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ମଧ୍ୟ ଏଇଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ନାମାନୁସାରେ ଆମର କିଶୋରନଗର ଯୋଉ ହାସ୍ୟପଥ ଅଛି ତାକୁ ମଧ୍ୟ ନାମିତ କରାଯାଇଛି। ତେଣୁକରି ନିଶ୍ଚିତ ଆଉ ପ୍ରସିଦ୍ଧ ସାହିତ୍ୟିକ ବିନୋଦ କାନୁଙ୍ଗ ଆଜ୍ଞା ସେ ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଥିଲେ। ତେଣୁକରି ବହୁ
1: ଖାଲି ସଂସ୍କୃତି କଳା ଆଉ ଐତିହ୍ୟ ନୁହଁ, ସେଥିରେ ରହିଗଲା ଇତିହାସ ରାଜନୈତିକ ସାହିତ୍ୟ ସବୁ ଦୃଷ୍ଟିରୁ ଆପଣଙ୍କ ଗାଁ ଗୋଟେ ଉନ୍ନତ ଗାଁଟିଏ ଭଲ ଲାଗିଲା।
0: ତାପରେ ମହାନଦୀ ପାଖରେ ଆମ ଗାଁଟି, ଏପଟେ ନାଳ ସେପଟେ ମହାନଦୀ, ତେଣୁକରି ଇତ୍ୟାଦି ସେ ପରିବେଶ ମଧ୍ୟ ଖୁବ ଭଲ ଲାଗେ।
1: ଯଦି ମହାନଦୀର ପାଖରେ ଆପଣଙ୍କ ଗାଁ ତାହେଲେ ଅକ୍ଷୟ ମହାନ୍ତିଙ୍କର ଯାହାରେ ଭାସିଲା ଗୀତ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗୁଥିବ।
0: ନିଶ୍ଚିତ ବହୁତ ବଢିଆ ଲାଗେ, ସେ ତ ପୁରା ଲୋକପ୍ରିୟ ସଙ୍ଗୀତ, ସମସ୍ତେ ବି ଛୋଟ ଠାରୁ ବଡ ସମସ୍ତେ ବି ଗୁଣୁନାହାନ୍ତି।
1: ଆଜି ପର୍ଯ୍ୟନ୍ତ ତାର ମଧୁରତା ବଜାୟ ରଖିଛି, ଆଜି ପର୍ଯ୍ୟନ୍ତ ସେ ସଙ୍ଗୀତ ବାଜିଲେ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ରହିଅଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ, ଆମେରିକା, ଇସ୍ରାଏଲ୍, ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ

ମତଦାତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ୍ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲ୍ର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି, ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି, ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000 ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର ଜେନେସ୍କି କହିଛନ୍ତି, ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶ ମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି, ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ

0: କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ୍ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ଦାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
3: ଥ୍ରୀରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ମିଟିଂ କରିଥିଲୁ। ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯେଉଁ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯେଉଁଟା ଭୋଟର ଆଡିସନ୍ ହଉ, ଡିଲିସନ୍ ହଉ, ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ। ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯେଉଁ କ୍ୱାଲିଫାଇଂ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେଇ ଦିନ ଯେଉଁ ଯେଉଁ ଭୋଟରମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ଼ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ, ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
2: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବି ଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
4: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନ୍ରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ଟଙ୍କା, ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହେଉଥିବାରୁ
2: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
5: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ ସର୍ଜରୀ ଆଉ ଅର୍ଥୋପେଡିକରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏଇ କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜ।

0: ଫାଉଣ୍ଡେସନ୍ ଦେଇସାରିଛୁ, ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡ଼ିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡ଼ିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳା ମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଷ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। ପାଞ୍ଚଦିନିଆ ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଟଙ୍କାରୁ ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ TMF।

0: ଋତୁଚକ୍ରର ପରିବର୍ତ୍ତନ ସହ ଆମ ଜୀବନଶୈଳୀରେ ମଧ୍ୟ ଭିନ୍ନତା ଆରମ୍ଭ ହୋଇଛି। ଆଗରୁ ଆମେ ଯେଉଁ ପ୍ରକାରର ଜୀବନ ବା ରୋଗ ସହ ଜଡ଼ିତ ଥିଲେ, ଏବେ ଅଲଗା ପ୍ରକାରର ପରିବେଶ, ଜଳବାୟୁ, ନୂତନ ରୋଗ ଆମମାନଙ୍କୁ କବଳିତ କରୁଥିବା କଥା ଆମେ ଜାଣନ୍ତି।
1: ପ୍ରକୃତରେ ମଣିଷ ହୁଅନ୍ତୁ ବା ଜୀବଜନ୍ତୁ, ରୋଗ ତ ଏକ ସାଧାରଣ କଥା। ରୋଗ ନ ହେବା ପାଇଁ ପ୍ରତିକାର ଯେତିକି ବଡ଼ କଥା, ରୋଗ ହେବା ପରେ ଏହାର ଚିକିତ୍ସା କରିବା ପାଇଁ ଠିକ୍ ସମୟରେ ପଦକ୍ଷେପ ନେବା ମଧ୍ୟ ନିହାତି ଜରୁରୀ।
0: ସଂସ୍କୃତରେ ଏକ କଥା ଅଛି, ଶରୀର ମାଧ୍ୟମ ଖଳୁ ମାଧ୍ୟମ, ଅର୍ଥାତ୍ ଶରୀର ଅଛି ମାନେ ରୋଗ ବି ଅଛି। ତେବେ ସରକାରୀ ସ୍ତର ଓ ଡିଏମ୍ଏଫ୍ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ରୋଗକୁ ଉପଶମ କରିବା ପାଇଁ ଓ ରୋଗୀକୁ ଉତ୍ତମ ଚିକିତ୍ସା ଦେବା ପାଇଁ। ମା ଗର୍ଭରେ ଥିବା ଶିଶୁଙ୍କର ଯତ୍ନଠାରୁ ଆରମ୍ଭ କରି ମଣିଷର ଶେଷସ୍ଥାନ ମଶାଣୀ ଯାଏଁ ଏହି ମଣିଷ କିପରି ପ୍ରତ୍ୟେକଟି ସ୍ତରରେ ସହାୟତା ପାଇପାରିବ, ସେଥିପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ସ୍ୱାସ୍ଥ୍ୟସେବା ପାଇଁ ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯିବା ସହିତ ଡିଏମ୍ଏଫ୍ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା କରାଯାଉଛି।
1: ଡିଏମ୍ଏଫ୍ ତରଫରୁ ଡିଜିଟାଲ ଡିସ୍ପେନ୍ସାରୀ, ଡିଏମ୍ଏଫ୍ ଆମ୍ବୁଲାନ୍ସ, ଜରାୟୁରୁ ଜରା ପର୍ଯ୍ୟନ୍ତ ଅନେକ ସହାୟତା ଓ ସୁବିଧା ସରକାର ଯୋଗାଇଦେବା କଥା ଆମେ ଜାଣନ୍ତି। ମଣିଷ ଜୀବନରେ ହସ ଟିକିଏ ପାଇଁ ସବୁ ସ୍ତରରେ ଆଗେଇ ଆସୁଛି ସହାୟତାର ହାତ।

0: ଆମେ କଥା ହେଉଥିଲେ ସରକାରୀ ଓ ଡିଏମ୍ଏଫ୍ ସହାୟତା ଓ ରୋଗଗ୍ରସ୍ତ ଲୋକଙ୍କ କଥା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା ପାଇଁ ଅନେକ ପଦକ୍ଷେପ ତ ନିଆଯାଉଛି, ତା ସହ ସାଧାରଣ ଲୋକଙ୍କ ପାଇଁ ରହିଛି ବିଭିନ୍ନ ସ୍ୱାସ୍ଥ୍ୟ ଓ ଚିକିତ୍ସା ଯୋଜନା।
1: ଆମେ ସମସ୍ତେ ଜାଣନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ସହାୟତାରେ କଟକ ଓ ଭୁବନେଶ୍ୱରର ସୁନାମଧନ୍ୟ ଡାକ୍ତରମାନେ ବା ସୁପର ସ୍ପେଶାଲିଷ୍ଟମାନେ ଆସି ଚିକିତ୍ସା ସେବା ଯୋଗାଉଛନ୍ତି।
0: ତା ସହିତ ପୂର୍ବବତ୍ ଚାଲୁ ରହିଛି ଡିଏମ୍ଏଫ୍ ସଞ୍ଜୀବନୀ। ଏହି ଡିଏମ୍ଏଫ୍ ସଞ୍ଜୀବନୀ, ଯାହାକି ଗତ 6 ବର୍ଷରୁ ଅଧିକ ସମୟ ଧରି ଅନେକ ରୋଗୀଙ୍କୁ ସହାୟତା ଯୋଗାଇଦେବା ସହିତ ଏବେ ପ୍ରତ୍ୟେକ ମାସ ପ୍ରାୟ 600ରୁ ଅଧିକ ରୋଗୀ ଏବଂ 1200ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିପାରୁଛି। ଡିଏମ୍ଏଫ୍ ସଞ୍ଜୀବନୀ ଏପରି ଏକ ସହାୟତା, ତାହା ଆମ ପାଇଁ ବେଶ୍ ଉପକାରୀ। 2020 ମାର୍ଚ୍ଚ ମାସରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଲୋକାର୍ପିତ ହୋଇଥିଲା। ରୋଗୀମାନଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ରୋଗୀଙ୍କ ସାଙ୍ଗରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବା ଏସ୍ସିବିକୁ ଯାଉଥିବା 2 ଜଣ ଆଟେଣ୍ଡାଣ୍ଟଙ୍କ ରହିବା ଓ ଖାଇବା ଖର୍ଚ୍ଚ ବହନ କରୁଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଡିଏମ୍ଏଫ୍ର ମୁଖ୍ୟ ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଏହି ଡିଏମ୍ଏଫ୍ ସଞ୍ଜୀବନୀ କାର୍ଯ୍ୟକ୍ରମର ନିୟମିତ ତଦାରଖ ଓ ସମୀକ୍ଷା କରୁଛନ୍ତି।
1: ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ କେବଳ ଯେ ରୋଗୀଙ୍କ ସମ୍ପର୍କୀୟଙ୍କୁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉଛି ତାହା ନୁହେଁ, ରୋଗୀମାନେ କେଉଁ ୱାର୍ଡ଼ର କେଉଁ ବିଭାଗରେ ଭର୍ତ୍ତି ହେବେ, କିପରି ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇବେ ତାହାର ତଦାରଖ କରିଥାନ୍ତି। ଯଦି କୌଣସି କାରଣରୁ ରୋଗୀ ମୃତ୍ୟୁମୁଖରେ ପଡ଼େ, ତେବେ ସେମାନଙ୍କ ଗ୍ରାମକୁ ମୃତ ଶରୀର ଆଣିବାର ବ୍ୟବସ୍ଥା ମଧ୍ୟ ଡିଏମ୍ଏଫ୍ ସଞ୍ଜୀବନୀ କରିଥାଏ।
0: କଟକ ବଡ଼ ମେଡିକାଲକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ ଅନେକ ଉପକୃତ ହୋଇପାରୁଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆନନ୍ଦପୁର ଉପଖଣ୍ଡ ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଏସ୍ସିବିକୁ ଯାଉଥିବା ଯେକୌଣସି ରୋଗୀ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହେଉଥିବା ବେଳେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ପାଇଁ ସେବା ଯୋଗାଉଥିବା ବ୍ୟକ୍ତିମାନେ ସ୍ୱତଃପ୍ରବୃତ ଭାବେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରି କଟକଠାରେ ବିଭିନ୍ନ ବ୍ୟବସ୍ଥା କରିଥାନ୍ତି।
1: ଏକ ସୂଚନାରୁ ଜଣାପଡ଼ିଛି ଯେ କେନ୍ଦୁଝର ଜିଲ୍ଲାରେ 2024 ଏପ୍ରିଲ ମାସଠାରୁ 2026 ଏପ୍ରିଲ ମାସ ପର୍ଯ୍ୟନ୍ତ 14,960 ଜଣ ରୋଗୀ ଏହି ସଂସ୍ଥା ମାଧ୍ୟମରେ ଉପକୃତ ହୋଇଥିବା ବେଳେ 29,920 ଜଣ ରୋଗୀଙ୍କ ସମ୍ପର୍କୀୟ ଏହି ସମୟ ମଧ୍ୟରେ ରହିବା ଏବଂ ଖାଇବା ସୁବିଧା ପାଇଛନ୍ତି। ଏହି 2 ବର୍ଷ ସମୟ ମଧ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀ ମାଧ୍ୟମରେ 1,953 ଜଣ ଚିକିତ୍ସିତ ବ୍ୟକ୍ତି ପରଲୋକ ଗମନ କରିଥିବାରୁ ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଅଣାଯାଇଛି।
0: ଡିଏମ୍ଏଫ୍ ସହାୟତାରେ କଟକଠାରେ ସେବା ପ୍ରଦାନ କରୁଥିବା ନିୟୋଜିତ ସଂସ୍ଥା ବା ପିଏଫ୍ସିର ସଂଯୋଜକ ଲୋକନାଥ ବାରିକ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ କହନ୍ତି।
2: ଆଜ୍ଞା ନମସ୍କାର।
3: ଆଜ୍ଞା ନମସ୍କାର
2: ଲୋକନାଥ ବାବୁ, ନିଶ୍ଚିତ ଭାବରେ ଡିଏମ୍ଏଫ୍ ସଞ୍ଜୀବନୀ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ର ଏହା ଏକ ବେଶ୍ ଲୋକ କଲ୍ୟାଣକାରୀ ବା ରୋଗୀ କଲ୍ୟାଣକାରୀ ଅନୁଷ୍ଠାନ କାର୍ଯ୍ୟକ୍ରମ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରର ବିଶେଷ ବେତାର କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ଲୋକନାଥ ବାବୁ, ଡିଏମ୍ଏଫ୍ ସଞ୍ଜୀବନୀ କିପରି ଭାବରେ ଲୋକଙ୍କୁ ସେବା ଯୋଗାଇଥାଏ ଟିକେ ବିସ୍ତୃତ ଭାବରେ କହିବେ।
3: ପ୍ରଥମ ତ ଯେହେତୁ ଆମ କେନ୍ଦୁଝର ଜିଲ୍ଲା ଟିକେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସେମାନେ କଟକ ତାଙ୍କୁ ଯେତେବେଳେ ବି ରେଫର କରାଯାଏ କୌଣସି ଅତି ମାନେ ଆକ୍ସିଡେଣ୍ଟ କେସ୍ ହଉ କିମ୍ବା ଯେକୌଣସି ରୋଗ ବ୍ୟାଧି ହେଲେ ସେମାନେ କଟକକୁ ଆସିବାକୁ ୟା ପୂର୍ବରୁ ରାଜି ହେଉନଥିଲେ। କାରଣ କଟକ ଏତେ ଦୂର, ତାଙ୍କୁ କିଏ ସହଯୋଗ କରିବ, କିଏ ତାଙ୍କୁ ଏଠି ହେଲ୍ପ କରିବ, କୋଉଠି ଡିପାର୍ଟମେଣ୍ଟ କଣ କେମିତି ମେଡିସିନ କଣ ଏସବୁ ବିଷୟରେ ତାଙ୍କୁ ବହୁତ ଅବଜ୍ଞା ଆମ କେନ୍ଦୁଝର ଜିଲ୍ଲାର ଲୋକ। ତାପରେ ଯେତେବେଳେ ଆମର ସଞ୍ଜୀବନୀ ଏଇଟା ଆରମ୍ଭ ହେଲା, ସେବେଠାରୁ ଲୋକ ଜାଣିଲେ ନାଇଁ ଯେ ଆମେ ଏତେ ଦୂରରୁ ଗଲେ ବି ଆମର କେହି ଜଣେ ସେଠି କେହି ଅଛନ୍ତି ଆମକୁ ଯିଏ ହାତ ଧରିକି ନେଇକି ୱାର୍ଡରେ ପହଞ୍ଚେଇବା ହଉ କିମ୍ବା ତାଙ୍କୁ କୋଉଠି ଡକ୍ଟର କେମିତି ଦେଖେଇବେ, କୋଉଠି ବ୍ଲଡ ଟେଷ୍ଟ ହବ କଣ ହବ, ସେଇଟା ଆମେ ସଞ୍ଜୀବନୀର ଯେତିକି ଆମେ କର୍ମଚାରୀ ଅଛୁ ସେଇଟା ଆମେ ନିଜ ମାନେ ସେବା ରୂପରେ ଆମେ ଗ୍ରହଣ କରିକି ଆମେ ଆଜି କାମ କରିଆସୁ।
2: କିପରି ଭାବରେ କେନ୍ଦୁଝର ଜିଲ୍ଲାରେ ତ 3 ଗୋଟି ସ୍ଥାନରୁ ଆମର ପ୍ରାୟତଃ ରୋଗୀମାନେ ଯାଆନ୍ତି। ଗୋଟିଏ ହେଉଛି ଆନନ୍ଦପୁର ସବ୍ ଡିଭିଜନାଲ ହସ୍ପିଟାଲ, କେନ୍ଦୁଝର ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ହସ୍ପିଟାଲ ଏବଂ ଆଉ ଗୋଟେ ଚମ୍ପୁଆ ସବ୍ ଡିଭିଜନାଲ ହେଡକ୍ୱାର୍ଟର ହସ୍ପିଟାଲ। ଏହା ସହିତ ଆପଣ ମେଡିକାଲ କଲେଜ ଯାହା ଆମର କେନ୍ଦୁଝରରେ ଖୋଲିଛି, ମେଡିକାଲ କଲେଜରେ ପେସେଣ୍ଟ ମାନଙ୍କୁ ଆପଣ ମଧ୍ୟ ସହାୟତା ଦେଉଛନ୍ତି କି?
3: ଆଜ୍ଞା ସାର୍ ଦେଉଛୁ।
2: ଗୋଟେ ରୋଗୀଟିଏ କେନ୍ଦୁଝରରୁ ବା ଚମ୍ପୁଆରୁ ବା ଆନନ୍ଦପୁର ବାହାରିବା ଠାରୁ ସେଠି ସେବା
3: ଆଜ୍ଞା
2: ପାଇବା ପର୍ଯ୍ୟନ୍ତ କ'ଣ କ'ଣ କରିବାକୁ ପଡ଼ିଥାଏ ଟିକେ ବିସ୍ତୃତ ଭାବରେ କହିବେ।
3: ଆଜ୍ଞା, ଆମର ତିନିଟା ଜାଗାରେ ହେଲ୍ପ ଡେସ୍କ ଆମର ସ୍ୱତନ୍ତ୍ର ଅଛି,
2: ଆଜ୍ଞା
3: ଚମ୍ପୁଆରେ ବି ଅଛି, କେନ୍ଦୁଝର ଡିଏଚଏଚ ରେ ଯୋଉ ଆପଣଙ୍କର ଟିକେଟ କାଉଣ୍ଟର ପାଖରେ ଅଛି, ଆମର ଆନନ୍ଦପୁର ହସ୍ପିଟାଲର ଟିକେଟ କାଉଣ୍ଟର ପାଖରେ ଆମର ଗୋଟେ ସ୍ୱତନ୍ତ୍ର ସଞ୍ଜୀବନୀର ହେଲ୍ପ ଡେସ୍କ ଅଛି। ଯେତେବେଳେ ବି କୌଣସି ପେସେଣ୍ଟ ରେଫର ହୁଅନ୍ତି, ରେଫର ଟିକେଟଟା ସେଠି ନେଲା ପରେ ଆମର ହେଲ୍ପ ଡେସ୍କ ଯୋଉ ଷ୍ଟାଫ ଅଛନ୍ତି, ସିଏ ଆମର ସ୍ୱତନ୍ତ୍ର ଗୋଟେ ଗୁଗୁଲ ସିଟ୍ ଅଛି, ସେଠି ଏଣ୍ଟ୍ରି କରିଦେଲେ ତାଙ୍କର ଆଧାର କାର୍ଡ ଡିଟେଲ୍ସ ସବୁ ଦେଲା ପରେ ସେ ଯୋଉ ଏଣ୍ଟ୍ରିଟା ହୁଏ, ୱିଦିନ୍ ଏ ମିନିଟ୍ରେ ଆମ ଯୋଉ ଏସ୍ସିବିରେ ଯୋଉ ହେଲ୍ପ ଡେସ୍କ ଅଛି, ହେଲ୍ପ ଡେସ୍କରେ ରିଫ୍ଲେକ୍ଟ କରିଯାଏ, ଯାହାଦ୍ୱାରା ଯାହାର ମୋବାଇଲ ନମ୍ବର ହଉ କିମ୍ବା କିଛି ଲୋକ ଅଛନ୍ତି କାହାର ମୋବାଇଲ ନମ୍ବର ବି ନଥାଏ, ତ ସେଇ କେସ୍ରେ କ'ଣ ହୁଏ ନା ଆମେ ଆମ୍ବୁଲାନ୍ସ ଷ୍ଟାଫ୍ଙ୍କର ମୋବାଇଲ ନମ୍ବରଟି ଏଣ୍ଟ୍ରି କରିଦିଅନ୍ତି ଆମ ପିଲାମାନେ।
2: ଆଜ୍ଞା
3: ଏଣ୍ଟ୍ରି କଲା ପରେ ଆମେ ତାଠାରୁ ଡାଇରେକ୍ଟ ସାଙ୍ଗେ ସାଙ୍ଗେ ୱିଦିନ୍ ଏ ମିନିଟ୍ କିମ୍ବା 5 ମିନିଟ୍ ଭିତରେ ଆମେ ତାଙ୍କୁ ବାଇ ଫୋନ୍ ଫଲୋ ଅପ୍ କରୁ ନା କେତେବେଳେ ବାହାରିଲେ, କେତେ ଜଣ ଆପଣ ସାଙ୍ଗରେ ଅଛନ୍ତି, କ'ଣ ପ୍ରୋବ୍ଲେମ୍ଟା ହେଇଛି, ତ ଯାହାଦ୍ୱାରା ବାଇ ରୋଡ଼ରେ ମନେକର ଯେ ଗୋଟେ ପେସେଣ୍ଟ କେଉଁଝରରୁ ବାହାରିଲା,
2: ଆଜ୍ଞା
3: କେଉଁଝରରୁ କଟକ ବାହାରିବାକୁ ତାକୁ 4 ଘଣ୍ଟା ଲାଗିବ,
2: ଆଜ୍ଞା
3: 4 ଘଣ୍ଟା ଭିତରେ ମିନିମମ୍ ଆମର 4 ଥର କିମ୍ବା 5 ଥର କଲ୍ ଯିବ, ତାହେଲେ କୋଉଠିକି ପହଞ୍ଚିଲେ, ଲାଷ୍ଟ ଲୋକେସନ୍ କ'ଣ, ତାପରେ ଡ୍ରାଇଭରଙ୍କ ସହିତ କଥା ହେବେ, ଫାର୍ମାସିଷ୍ଟଙ୍କ ସହିତ କଥା ହେବେ, ଲୋକଙ୍କ ସହିତ କଥା ହେବେ, ହେଲେ
2: ଆଜ୍ଞା
3: କ'ଣ ହବ, ତାଙ୍କୁ ଟିକେ ଆଶ୍ୱାସନା ମିଳେ ଯେ ନାଇଁ ଆମେ ପହଞ୍ଚିବା ଯାଏ କୌଣସି ପ୍ରୋବ୍ଲେମ୍ ନାହିଁ।
2: ଆଜ୍ଞା
3: ଯେତେବେଳେ ୱାନ୍ ସେଠି ପହଞ୍ଚି ଯାଆନ୍ତି, ପହଞ୍ଚିବାର ପୂର୍ବରୁ ଆମ ପିଲା କଣ୍ଟାକ୍ଟରେ ଥାନ୍ତି, ଲୋକେସନ୍ ୱାଇଜ ଟ୍ରାକ୍ କରିଥାନ୍ତି ଯେ କେତେ ସମୟ ଆଉ ଲାଗିବ, ସୋ ଦେଟ୍ ସେମାନେ କ'ଣ କରନ୍ତି, ମନେକର ଯେ ଗୋଟେ ଆକ୍ସିଡେଣ୍ଟ ପେସେଣ୍ଟ ଆସିଲା, ତ ତାକୁ ଟ୍ରମା କାଜୁଆଲିଟି ପାଖରେ ହିଁ ଆମ ଅଫିସ ବି ଅଛି, ସେ ଟ୍ରମା କାଜୁଆଲିଟି ଆମ ପିଲା ପଳେଇଲେ, ସାଙ୍ଗେ ସାଙ୍ଗେ ପେସେଣ୍ଟକୁ ନିଜେ ଷ୍ଟ୍ରେଚର ଓହ୍ଲେଇକି ନେଇକି ଗଲେ, ଟିକେଟ୍ଟେ କଲେ, କୋଉ ଡକ୍ଟରକୁ ସର୍ଜରୀ ହଉ ଅର୍ଥୋପେଡିକ ହଉ ଯାହାକୁ ଦେଖେଇବା କଥା ନିଜେ ଦେଖେଇବେ, ଦେଖେଇଲା ପରେ ଧର ବ୍ଲଡ଼ ଟେଷ୍ଟ ହବ, ସିଟି ସ୍କାନ ହବ, କ'ଣ ହବ, ନିଜେ ପିଲା ନେଇକି ଯିବେ, ସିଟି ସ୍କାନ ହଉ ବ୍ଲଡ଼ ଟେଷ୍ଟ ହଉ ଏସବୁ କରେଇଲା ପରେ ପୁଣି ଫର୍ଦର ଯାହା ଟ୍ରିଟମେଣ୍ଟ ହବ ଅପ୍ ଟୁ ୱାର୍ଡ ଯିବା ଯାଏ ଆମ ପିଲାମାନେ ତାଙ୍କ ସହିତ ଥାଆନ୍ତି।
2: ଆଜ୍ଞା ଇଏ ଗଲା ଆଜ୍ଞା ପେସେଣ୍ଟର କଥା। ପେସେଣ୍ଟ ସାଙ୍ଗରେ ଯୋଉମାନେ ଯାଇଛନ୍ତି ସେମାନଙ୍କ ପାଇଁ
3: ଆଜ୍ଞା
2: କିଛି ବ୍ୟବସ୍ଥା ଆପଣ କରିଥାନ୍ତି କି?
3: ହଁ, ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଦିନ ଆସିବା ଆସିଲା ଠୁ ପ୍ରତିଦିନ ତାଙ୍କୁ 200 ଟଙ୍କା ଲେଖାଏ, 2 ଜଣଙ୍କୁ, ଯେହେତୁ ଆଗରୁ 2 ଜଣ ପାଉଥିଲେ, ଯେହେତୁ 2 ଜଣଙ୍କ ନାଁ ହିଁ ସେଠି ଏଣ୍ଟ୍ରି ହୁଏ, 2 ଜଣଙ୍କୁ ପ୍ରତିଦିନ 200 ଟଙ୍କା ଲେଖାଏ, ତାଙ୍କ ଫୁଡିଂ ହିସାବରେ ତାଙ୍କ ଖାଦ୍ୟ ଖର୍ଚ୍ଚ ଦିଆଯାଏ, ପ୍ଲସ୍ ଆମର ରହିବା ପାଇଁ ରାତିରେ ତ ୱାର୍ଡ ଭିତରେ ସମସ୍ତଙ୍କୁ ଆଲାଉ ହୁଏନି, କାରଣ ଜଣେ ପେସେଣ୍ଟ ପରେ ଜଣେ ଆଟେଣ୍ଡାଣ୍ଟ ରହିବ, ରାତିରେ ଜଣେ ରହିଲେ 3 ଜଣ ଅଲଟରନେଟ୍ କରିବେ, ସେଥିପାଇଁ ଆମର ସ୍ୱତନ୍ତ୍ର ରହିବା ପାଇଁ ଗୋଟେ ଜାଗା ଅଛି, ଯୋଉଠିକି ଆମେ ତାଙ୍କୁ ଖଟ ଦେଇଛୁ, ତାପରେ ତକିଆ ଦେଇଛୁ, ଫ୍ୟାନ୍ ବି ଲାଗିଛି, ସେଠି ଆରାମରେ ସେମାନେ ରେଷ୍ଟ ନେଲେ, ସାଇଡ଼ରେ ଟଏଲେଟ୍ ଫଏଲେଟ୍ ଅଛି, ଟଏଲେଟ୍ ଗଲେ, ତା ସାଇଡ଼ରେ ହିଁ ଆମ ଅଫିସ, କିଛି ବି ଅସୁବିଧା ହେଲେ 24x7 ଆମ ଅଫିସ ଅପରେଟ୍ ରହୁଛି, ସେଥିରେ ତାଙ୍କୁ ଯାହା ବି ଅସୁବିଧା ହୁଏ, କେତେବେଳେ କାହାର ବ୍ଲଡ଼ ଦରକାର ହେଲେ ବି ଆମେ ଯାଇକି ସାହାଯ୍ୟ କରିଦେଉଛୁ, କିମ୍ବା ଅପରେସନ୍ ଡିଲେ ହେଲେ ଡକ୍ଟରଙ୍କ ସହିତ କଥା ହେଇକି, ନାଇଁ ସାର୍ ଏଟା ଟିକେ ଜଲ୍ଦି ଅଛି, ଇଏ ଅଛି, ସିଏ ଅଛି କହିଲେ ଡକ୍ଟର ମାନେ ଆମକୁ ବି ସପୋର୍ଟ କରୁଛନ୍ତି।
2: ଆଜ୍ଞା ତେବେ ଲୋକନାଥ ବାବୁ ଆପଣଙ୍କର ପାଖାପାଖି ଆପଣଙ୍କ ଡିଏମଏଫ ସଞ୍ଜୀବନୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକରେ କେତେ
3: ଆଜ୍ଞା
2: ପାଖାପାଖି ଷ୍ଟାଫ ଆପଣଙ୍କର ଅଛନ୍ତି ଏମିତି ସହାୟତା ଦିଅନ୍ତି?
3: ସାର୍, ଆମର ଏବେ 21 ଜଣ କୋଡିନେଟର ଆଉ ଷ୍ଟାଫ ମିଶିକି ସମସ୍ତେ, ଯେମିତି ଆମର ସାନିଟାରୀ ୱାର୍କର ଅଛନ୍ତି, ଅଫିସ ଆଟେଣ୍ଡାଣ୍ଟ ଅଛନ୍ତି, ଆମର ଯୋଉ ଏଏସି ଯୋଉଠି ଆଟେଣ୍ଡାଣ୍ଟ ମାନେ ଆସିକି ରୁହନ୍ତି, ତାଙ୍କର କେୟାର ଟେକର ଜଣେ ମେଲ୍ ଜଣେ ଫିମେଲ୍ ଅଛନ୍ତି, ଏମିତିକି ଅଛନ୍ତି ଆମର 21 ଜଣ ଷ୍ଟାଫ ଅଛନ୍ତି।
2: 21 ଜଣ ଷ୍ଟାଫ ଅଛନ୍ତି, ତଥାପି ପାଖାପାଖି କେନ୍ଦୁଝର ଜିଲ୍ଲାରୁ 3 ଗୋଟି ସ୍ଥାନରୁ କେତେ ଖଣ୍ଡେ ଯାଉଥିବେ ପେସେଣ୍ଟ ପାଖାପାଖି ଏବେ କେବେ କେତେ ଲେଖା ଯାଉଛନ୍ତି ଏବଂ ଆଗରୁ କେତେ ଲେଖା 5 ବର୍ଷ ପର୍ଯ୍ୟନ୍ତ ଆପଣ ଚାକିରି କଲେଣି ପ୍ରାରମ୍ଭରୁ ଆପଣଙ୍କ ଚାକିରି ଜୀବନ ପ୍ରାରମ୍ଭରୁ କେତେ ଯାଉଥିଲେ ଏବେ କେତେ ପାଖାପାଖି ଯାଉଛନ୍ତି?
3: ନାଇଁ, ଏବେ ବି ସେଇ ଆଗରୁ ଯେମିତି ଥିଲା ସେଠି ତ ଯାଉଛନ୍ତି, କିନ୍ତୁ ମୋ ପାଖରେ 2024ରୁ ଅପ୍ ଟୁ ଏଇ ଯୋଉ ଆମର 2024 ଏପ୍ରିଲ ମାସରୁ
2: ଆଜ୍ଞା
3: ଆମର ଏପ୍ରିଲ 2026 ଯାଏ ମୋ ପାଖରେ ଡାଟା ଅଛି ଏବେ, ଯୋଉଟାକି ଆମର 14,960 ଜଣ ପେସେଣ୍ଟ ଟୋଟାଲ ଆସିଛନ୍ତି,
2: ଆଚ୍ଛା
3: ଆଟେଣ୍ଡାଣ୍ଟ ଆସିଛନ୍ତି 29,920 ଜଣ,
2: ଆଚ୍ଛା
3: ମାନେ
2: ବହୁତ
3: 30,000 ପାଖାପାଖି ଆଟେଣ୍ଡାଣ୍ଟ।
2: ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି ନିଶ୍ଚିତ ଭାବରେ କେନ୍ଦୁଝରରୁ।
3: ଆଜ୍ଞା ସାର୍,
2: ଆଜ୍ଞା ଆଉ ଗୋଟେ କଥା ହଉଛି ଆପଣ ସେଠି ରହି ଏଇସବୁ ଯୋଉ ଏକ ସେବାଧର୍ମୀ କାର୍ଯ୍ୟ କରୁଛନ୍ତି, ଆମେ ତ କୌଣସି ସେବାକୁ ଅର୍ଥକୁ ବିନିଯୋଗ କରିପାରିବାନି ବା ତାକୁ କନଭର୍ଟ କରିପାରିବା।

0: ଭାଇଟା କି ଭଉଣୀଟା ବଞ୍ଚିଗଲା ସେଇଟା ହିଁ ସାର୍ ବହୁତ ସୁଖ ଦିଏ। ପଇସାଟା ମୂଲ୍ୟବାନ ନୁହେଁ, କିନ୍ତୁ ତାର ଦିପଦ ହସ କଥା, ହାତ ଧରି ଦେବା, ନାଇଁ ସାର୍ ମୁଁ ସାରା ଜୀବନ ଋଣୀ ରହିଗଲି, ଏଇଟା ହିଁ ଆମକୁ ବହୁତ ଆତ୍ମାତୃପ୍ତି ଦିଏ ସାର।
1: ଆଜ୍ଞା, ତେବେ ଲୋକନାଥ ବାବୁ, ଆମେ ତ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ, ଏବଂ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳରେ ଆମର ଏଇ ଆକାଶବାଣୀର କାର୍ଯ୍ୟକ୍ରମ ଉପଲବ୍ଧ ରହୁଛି, ଏବଂ ଲୋକଙ୍କ ପାଖରେ ଯଦିଓ ଆଉ ଟ୍ରାଞ୍ଜିଷ୍ଟର ଆବଶ୍ୟକ ନାହିଁ, ମୋବାଇଲ ମାଧ୍ୟମରେ ସେମାନେ ଶୁଣିପାରୁଛନ୍ତି, ଏବଂ ଆପଣଙ୍କ ସହିତ ଯାହା ଆମେ ଆଲୋଚନା କରୁଛନ୍ତି 100.1 FM ରେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ, ଏବଂ ମୋବାଇଲରେ ନ୍ୟୁଜ୍ ଅନ୍ ଏୟାର ଆପ୍ ଗୋଟେ କରି ଏୟାର କେଉଁଝରକୁ ଆପଣ ଡାଉନଲୋଡ୍ କଲେ ବିଶ୍ୱର ଯେକୌଣସି ଜାଗାରେ ଆପଣଙ୍କ ସହିତ ଆମେ ଯେଉଁ ଆଜି ଆଲୋଚନା କରୁଛନ୍ତି ସିଧାସଳଖ ମଧ୍ୟ ଲୋକମାନେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ ଆମ ଆକାଶବାଣୀ ମାଧ୍ୟମରେ। ଆପଣ କେନ୍ଦୁଝରର ଶ୍ରୋତାବନ୍ଧୁମାନଙ୍କୁ କ'ଣ ଅନୁରୋଧ କରିବେ ଯେ DMFର ସବୁଠାରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ହେଉଛି DMF ସଞ୍ଜୀବନୀ। ଆପଣମାନେ ଆଉ ଦେହ ଖରାପ ରହିଲେ ଆପଣ ବ୍ୟସ୍ତ ହେବା ନାହିଁ, ବିବ୍ରତ ହେବା ନାହିଁ, ଆମ୍ବୁଲାନ୍ସରେ କଟକକୁ ଆସନ୍ତୁ, ଏବଂ କଟକରେ ଲୋକନାଥ ବାବୁଙ୍କ ପରି 21 ଜଣ ସ୍ୱେଚ୍ଛାସେବୀ ଆପଣଙ୍କ ସାଙ୍ଗରେ ଅଛନ୍ତି, ଆପଣ ଏକୁଟିଆ ନୁହନ୍ତି। ଆପଣ କ'ଣ ସେମାନଙ୍କୁ ଆତ୍ମପ୍ରତ୍ୟୟ ଦେବେ ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
0: ମୁଁ ଏଇଆ କହିବି ଯେ ଆମେ ଆଗରୁ କେଉଁଝର ଜିଲ୍ଲା ଲୋକମାନଙ୍କର କିଛି କ'ଣ ଜ୍ୱର ହେଲା ମେଡିସିନ ଆଣି ଖାଇଦେବା, ଯାହାଦ୍ୱାରା ରୋଗଟା ଅଳ୍ପରୁ ବହୁତ ପଡ଼ିଯାଉଥିଲା, ଯାହାଦ୍ୱାରା ଆମକୁ ରିକଭରି କରିବାକୁ ଭଲ ହେବାକୁ ବହୁତ ସମୟ ଲାଗୁଥିଲା। ଏବେ ଟେକ୍ନୋଲୋଜି ବହୁତ ଆଡ଼ଭାନ୍ସ ହେଇଯାଇଛି, ଆମେ ବି କଟକ ବଡ଼ ମେଡିକାଲ ଭଳିଆ ଓଡ଼ିଶାର ସବୁଠୁ ବଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସବୁ କିଛି ସୁବିଧା ଅଛି, ଆମେ ଅଛୁ ଆପଣ ପାଇଁ। ଆପଣ ବିନା ଅଚିନ୍ତାରେ ଆମ୍ବୁଲାନ୍ସରେ ଆସନ୍ତୁ, ଆମର 3-3ଟା ହେଲ୍ପଡେସ୍କ ଅଛି, ସେଠି ଯାଇକି ଆମ ଷ୍ଟାଫ ସହିତ ଦେଖା କରନ୍ତୁ, ତାଙ୍କୁ କୁହନ୍ତୁ ଯେ ଆମେ କଟକ ଯିବୁ, ଆମକୁ ଟିକେ ସାହାଯ୍ୟ କରନ୍ତୁ, ଆପଣ ଆରାମରେ ଆସନ୍ତୁ, ଆମେ ଆପଣଙ୍କ ଟୋଟାଲ ଦାୟିତ୍ୱ ନେଇ ପୁରା ଦେହ ଭଲ କରିକି ଆମେ ଆପଣଙ୍କୁ ପଠେଇବୁ। ତାର ଦାୟିତ୍ୱ DMF ସଞ୍ଜୀବନୀ ନେଇଛି, ତାର ଦାୟିତ୍ୱ DMF ଯୋଉ ଏତେ ବଡ କାର୍ଯ୍ୟକ୍ରମ କରୁଛି ତାର ସବୁ ଲୋକ ମାନେ ଲାଭ ନେବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
1: ନିଶ୍ଚିତ ଭାବରେ ଲୋକନାଥ ବାବୁ, ଆପଣଙ୍କର ଏଇ ଯେଉଁ ପ୍ରେରଣାଦାୟକ କଥା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କର କାମରେ ଆସିବ, ଏବଂ ଯେଉଁମାନେ ଆମେ ସମସ୍ତେ କଟକରେ ଉଚ୍ଚତର ଚିକିତ୍ସା ପାଇଁ ଯାଉଛନ୍ତି ସେଠି ନିଶ୍ଚିତ ଭାବରେ ଆମେ ସହାୟତା ପାଇପାରିବା। ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ପ୍ରକୃତରେ ସେବା ହିଁ ପରମ ଧର୍ମ। DMF ସଞ୍ଜୀବନୀ ମାଧ୍ୟମରେ ଉପକାର ପାଉଛନ୍ତି କେନ୍ଦୁଝର ଜିଲ୍ଲାର ଜନସାଧାରଣ। କଟକ ପରି ଏକ ବ୍ୟସ୍ତ ବହୁଳ ଜାଗାରେ କେନ୍ଦୁଝରର ଅଧିବାସୀଙ୍କ ପାଇଁ ଏହି ସୁବିଧା, ତା ପୁଣି ଚିକିତ୍ସା ସମୟରେ ଆଶ୍ରୟ ପାଇବା ଛୋଟ କଥା ନୁହେଁ। ଏପରି ଏକ ମହତ ଚିନ୍ତାଧାରାକୁ ଫଳବତୀ କରିଥିବା ଏବଂ ଏହି ଯୋଜନାର ସଫଳତା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଏହାର ହିତାଧିକାରୀ ଆତ୍ମତୃପ୍ତି ଲାଭ କରିବେ। DMF ସଞ୍ଜୀବନୀରୁ ଉପକୃତ ହୋଇଥିବା 2 ଜଣ ହିତାଧିକାରୀଙ୍କ ସହ ଆଜିର କାର୍ଯ୍ୟକ୍ରମରେ ଆଲୋଚନା।
1: ଆଜ୍ଞା ନମସ୍କାର।
3: ଆଜ୍ଞା ସାର୍ ନମସ୍କାର।
1: ସାର୍ ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ।
3: ମୋ ନାଁ ଭରତ ଚନ୍ଦ୍ର ରାଉତ, ମୋର ବୟସ ହେଲା 35 ବର୍ଷ, ମୋ ଗାଁ ନାଁ ହେଲା ଜଳସରପୁର ସୁଲଣ ପୋଷ୍ଟ ନନ୍ଦିପଦା ଥାନା ଡିଷ୍ଟ୍ରିକ୍ଟ କେଉଁଝର।
1: ଆପଣ
3: ଆଉ
1: ତାହେଲେ ହାଟଡ଼ି ବ୍ଲକରେ ବସବାସ କରନ୍ତି?
3: ଆଜ୍ଞା ସାର୍।
1: କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଖଣି ପ୍ରଭାବିତ ଲୋକଙ୍କ ସହ ଅନ୍ୟାନ୍ୟ ଲୋକଙ୍କର ମଧ୍ୟ ଅନେକ କଲ୍ୟାଣକାରୀ କାର୍ଯ୍ୟ କରୁଛି, ଏବଂ DMF ସଞ୍ଜୀବନୀ ଏକ କାର୍ଯ୍ୟକ୍ରମ ରହିଛି। DMF ସଞ୍ଜୀବନୀ ସମ୍ପର୍କରେ ଆପଣଙ୍କର ମତ କ'ଣ ରହିଛି, ଏବଂ ଆପଣ କିଛି DMF ସଞ୍ଜୀବନୀରୁ କିଛି ସେବା ବା କିଛି ସହାୟତା ପାଇଛନ୍ତି ଯଦି ଟିକେ ବିସ୍ତୃତ ଭାବରେ ଆମ ଶ୍ରୋତାବନ୍ଧୁଙ୍କୁ କହିବେ?
3: ଆଜ୍ଞା ସାର୍, ମୋର କିଡ଼ନୀ 2ଟା ଯାକ ସମ୍ପୂର୍ଣ୍ଣ ଖରାପ ହେଇଯାଇଥିଲା, ଆଉ ମୁଁ ଏଠି ଆସିକି କଟକରେ ଆଡମିସନ ହେଲି, ଡାଇଲିସିସ୍ ହଉଥିଲି। ଡାଇଲିସିସ୍ ହେବା ପରଠାରୁ ମୋତେ ସାହାଯ୍ୟ କଲେ, ସେବେ ସାହାଯ୍ୟ କରିଛନ୍ତି ସଞ୍ଜୀବନୀରେ, ପଇସା ହଉ କି କୋଉ ହେ ଅଲଗା କିଛି ମେଡିକାଲ ହେଲ୍ପ ହଉ। ତାପରେ ମୋର ଟ୍ରାନ୍ସପ୍ଲାଣ୍ଟ ହେଲା, କିଛି ଦିନ ପରେ ଟ୍ରାନ୍ସପ୍ଲାଣ୍ଟ ହେଲା, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ। ଗଭର୍ଣ୍ଣମେଣ୍ଟ ତରଫରୁ ମୋତେ ଗୋଟେ କିଡ଼ନୀ ମିଳିଲା, ଆଉ ସେ କିଡ଼ନୀ ଲାଗିବାରେ ବହୁତ ସାହାଯ୍ୟ କରିଛନ୍ତି। ସେ ଯେଉଁଦିନ ଅପରେସନ ହେଲା ସେଦିନ ଆମ ସଞ୍ଜୀବନୀ ଷ୍ଟାଫ ମାନେ, ମୁଁ ତ ଓଟିରେ ଓଟିକି ପଳେଇଥିଲି, ତାଙ୍କୁ ଦେଖିଛି ସମସ୍ତଙ୍କୁ ବାହାରେ ଗଲାବେଳେ ଓଟିରେ ସବୁ ଥିଲେ ସଞ୍ଜୀବନୀରେ ଷ୍ଟାଫ, ଆଉ ବ୍ଲଡ କଥା ସବୁ ଅଧିକାଂଶ ସେମାନେ ବହୁତ ସାହାଯ୍ୟ କରିଛନ୍ତି। ତାପରେ ବି ଏବେ ପର୍ଯ୍ୟନ୍ତ ବି ସାହାଯ୍ୟ କରୁଛନ୍ତି, ଯୋଉ ମେଡିକାଲରେ କିଛି ଇସ୍ୟୁ ହେଲେ, କୋଉଦିନ ଆଡମିସନ ହେଲେ ସେ ମେଡିକାଲ ଯାଇଥିବି, ସେଟାର ବି ମୋତେ

0: ବହୁତ ଥର ହେଲ୍ପ କରିଛନ୍ତି, ନେଇକି ଯାଇଛନ୍ତି, ବହୁତ କିଛି ସାହାଯ୍ୟ କରିଛନ୍ତି, ସଞ୍ଜୀବନରୁ ମିଳିଛି।
1: କିପରି ଭାବରେ ଡିଏମଏଫ ସଞ୍ଜୀବନୀ ସମ୍ପର୍କରେ ଖବର ପାଇଲେ, ଖବର ପାଇକି ଆପଣ କିପରି ଭାବରେ ତାର ସହାୟତା ନେଲେ ଟିକେ ବିସ୍ତୃତ ଭାବରେ କହିଲେ ଆମର ଯେଉଁ ଅନ୍ୟ ଶ୍ରୋତାବନ୍ଧୁ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମଧ୍ୟ ଆପଣଙ୍କଠୁ ଆପଣଙ୍କର କଥା ଶୁଣି ସେମାନେ ମଧ୍ୟ ଡିଏମଏଫ ସଞ୍ଜୀବନୀର ସହାୟତା ନେଇପାରିବେ।
0: ଆଜ୍ଞା ସାର୍, ମୁଁ ଯେବେ ଆମର ଘସିପୁରା ମେଡିକାଲ ଯୋଉ ଆନନ୍ଦପୁର ସେଠି ଆଡମିସନ ହେଲି ଫାର୍ଷ୍ଟ,
1: ଆଜ୍ଞା
0: କିଡନୀ ପ୍ରୋବ୍ଲେମ ବାହାରିଲା ପରେ
1: ଆଜ୍ଞା
0: ସେଠି ଆଡମିସନ ହେଲା ପରେ ସେମାନେ କହିଲେ ଯେ ଏଠି କିଡନୀ ପାଇଁ କେହି ଡକ୍ଟର ଦେଖୁନାହାନ୍ତି, ତେଣୁ କରିକି ଆପଣଙ୍କୁ ରେଫର କରିବୁ ଆମେ କଟକ।
1: ଆଚ୍ଛା
0: ଯେତେବେଳେ ରେଫର କଲେ ସେଇଠି ହିଁ ଆମକୁ କହିଦେଇଥିଲେ ସଞ୍ଜୀବନୀ ବିଷୟରେ। ଆମ୍ବୁଲାନ୍ସରେ ଯୋଉ ଭାଇ ଆସିଥିଲେ ଆମ ସାଙ୍ଗରେ,
1: ଆଜ୍ଞା
0: ସିଏ ବି ଆମକୁ ଗାଇଡ କରିଥିଲେ,
1: ଆଜ୍ଞା
0: ପ୍ଲସ ସଞ୍ଜୀବନୀରୁ ଆମକୁ ସେଇଦିନ କଲ୍ ଯାଇଥିଲା, କଲ୍ ଯାଇଥିଲା ତା ପର ଦିନ ଆସିକି ଆପଣ ଦେଖା କରନ୍ତୁ ସଞ୍ଜୀବନୀରେ, ଏଇ କଟକ ଏସ୍ସିୟୁ ମେଡିକାଲ ଭିତରେ ହିଁ ଉପସ୍ଥିତ ଅଛି।
1: ଆଜ୍ଞା। ତାପରେ ଆପଣଙ୍କ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନଙ୍କୁ ଆଉ କିପରି ସହାୟତା ମିଳିଲା ଡିଏମଏଫ ସଞ୍ଜୀବନୀ ନା କିପରି ମିଳିଲା?
0: ଆଜ୍ଞା, ଡିଏମଏଫ ସଞ୍ଜୀବନୀରୁ ସାହାଯ୍ୟ ମିଳିଲା।
1: କ'ଣ ସାହାଯ୍ୟ ମିଳିଲା ଟିକେ ଭରତ ବାବୁ ବିସ୍ତୃତ ଭାବରେ କହିବେ, କିପରି ଭାବରେ ଆପଣଙ୍କୁ ଆମର ଯୋଉ ଆପଣଙ୍କ ସାଙ୍ଗରେ ଆଟେଣ୍ଡାଣ୍ଟ ମାନେ ଯାଇଥିଲେ କିପରି ଭାବରେ ସେମାନଙ୍କୁ ସହାୟତା ମିଳିଲା, କିଏ ସହଯୋଗ କଲା, ରହିବାର କିଛି ବ୍ୟବସ୍ଥା କଲେ କି ଖାଇବାର କିଛି ବ୍ୟବସ୍ଥା କଲେ କି ବିଭିନ୍ନ ଏସ୍ସିବି ତ ବିରାଟ ବଡ଼ ମେଡିକାଲ କଲେଜ, ସେଠି କେମିତି କେଉଁ ୱାର୍ଡକୁ ଆପଣଙ୍କୁ ନେବାକୁ ସହାୟତା କଲେ, ଡାକ୍ତରଙ୍କ ସହିତ କିଛି କନସଲ୍ଟ କରେଇଲେ କି ପରାମର୍ଶ କରେଇଲେ ସେ ବିଷୟରେ ଟିକେ କହିବେ।
0: ଆମର ଯେତେବେଳେ ଆନନ୍ଦପୁରରୁ ଆମେ ଆନନ୍ଦପୁର ଟୁ କଟକ ମେଡିକାଲ କାଜୁଆଲିଟି ଆଡମିସନ ହେଲା ପର୍ଯ୍ୟନ୍ତ ସିଏ ଆମ୍ବୁଲାନ୍ସରେ ଆମକୁ ସାହାଯ୍ୟ କରିଛନ୍ତି, ପ୍ଲସ ଆମ୍ବୁଲାନ୍ସରେ ଯୋଉ ଡିଏମଏଫ ସଞ୍ଜୀବନୀ ତରଫରୁ ଯୋଉ ଆମ୍ବୁଲାନ୍ସଟି ଅଛି ଆମର ଆନନ୍ଦପୁରରେ, ସେ ଆନନ୍ଦପୁରରେ ଯିଏ ଷ୍ଟାଫ ଅଛନ୍ତି, ଯୋଉ ଆମ ଡିଏମଏଫ ତରଫରୁ ଯୋଉ ଆମ୍ବୁଲାନ୍ସ ଅଛନ୍ତି, ଆମ୍ବୁଲାନ୍ସ ଭାଇ
1: ଆଜ୍ଞା
0: ସିଏ ଆସିକି ଆଡମିଟ କରେଇଥିଲେ ଆମକୁ କାଜୁଆଲିଟିରେ,
1: ଆଜ୍ଞା
0: ପ୍ଲସ ଆମର ଆମକୁ ଜଣେଇଥିଲେ ଯେ ଆଉଟଡୋରକୁ ଯାଇକି ଦେଖା କର, ଏତିକି ହେଲ୍ପ କରିଥିଲେ ସେଦିନ, ସେଠି
1: ତାପରେ ଆପଣ
0: ଆଡମିଟ କରେଇ ଦେଇଥିଲେ।
1: ହଁ ତାପରେ ଆପଣଙ୍କର ଆଟେଣ୍ଡାଣ୍ଟ ମାନଙ୍କ ପାଇଁ କିଛି ରହିବାର କି ଖାଇବାର ବନ୍ଦୋବସ୍ତ କରିଥିଲେ?
0: ଆଜ୍ଞା, ସେଇଠି ଆମର ସଞ୍ଜୀବନୀ ତରଫରୁ ଅଛି ଘର, ଅଛି ଘର ଆଭେଲେବୁଲ ଅଛି, ସେଠି ଯିଏ ଚାହିଁବେ ରହିପାରିବେ। ଆମେ ତ ଡାଇଲିସିସ ପେସେଣ୍ଟ ଥିଲୁ,
1: ହଁ
0: ତେଣୁ କରିକି ଆମେ ନିଜ ପାଖରେ ମୋ ପାଖରେ ରହିବାକୁ ଆଟେଣ୍ଡର ବାଧ୍ୟ,
1: ଆଚ୍ଛା
0: ଆଉ ତେଣୁ କରିକି ୱାର୍ଡରେ ମୋ ପାଖରେ ରୁହନ୍ତି। ସେ କହିଥିଲେ ସେଠି ଆଉ ଖାଇବା ପାଇଁ ଗୋଟାଏ ଆଟେଣ୍ଡର ପିଛା 200 ଟଙ୍କା ଦିନକୁ ଦଉଥିଲେ, 2 ଜଣ ଆଟେଣ୍ଡର ହେଲେ 400 ଟଙ୍କା ଦଉଥିଲେ ଗୋଟାଏ ଦିନରେ।
1: ଠିକ। ତେବେ ଭରତ ବାବୁ ଆମେ ଆଲୋଚନା କରୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ପ୍ରସାର କରାଯାଉଥିବା ଆମ କେନ୍ଦୁଝର ଆମ ଡିଏମଏଫ କାର୍ଯ୍ୟକ୍ରମ। ଆପଣ ନିଜର ମନର କଥା କ'ଣ କହିବେ ଯାହା ଅନ୍ୟ ଶ୍ରୋତାବନ୍ଧୁମାନେ ଜାଣିବେ ଏବଂ ସେମାନେ ମଧ୍ୟ ଡିଏମଏଫର ସଞ୍ଜୀବନୀ କାର୍ଯ୍ୟକ୍ରମର ସହଯୋଗ ପାଇ ସେମାନେ ମଧ୍ୟ ସୁସ୍ଥତା ଆରୋଗ୍ୟ ଲାଭ କରିବେ?
0: ଆମର ସଞ୍ଜୀବନୀ ଆମ କେଉଁଝର ଡିଷ୍ଟ୍ରିକ୍ଟରୁ ଅଛି, ଆମର ଯେତିକି କେଉଁ ବହୁତ ଅନେକ ଜାଣିପାରୁନାହାନ୍ତି, ସେମାନେ ଡାଇରେକ୍ଟ ଆସୁଛନ୍ତି ଯେଉଁମାନେ କଟକ ମେଡିକାଲ,
1: ଆଜ୍ଞା
0: ସେମାନେ ଯାଇ ନିଜ ବ୍ରାଞ୍ଚ ମେଡିକାଲରେ ଆଡମିଟ ହେଲେ ସେମାନେ ହିଁ ସେଠି ରେଫର କରେଇଲା ପରେ ହିଁ ଆମର ଡିଏମଏଫ ସଞ୍ଜୀବନୀ ତାର ସହଯୋଗ ପାଇପାରିବେ। ଏଇ ଯୋଉ କହିଲି ରହିବା ପ୍ଲସ ଖାଇବା ପାଇଁ ବି ପିଇବା ପାଇଁ ଯୋଉ ଅର୍ଥ, ସେଠି ଆମର ଆନନ୍ଦପୁରରେ ଯଦି ଆମ ଏଠି ଆନନ୍ଦପୁର ସବ ଡିଭିଜନରେ ହେଇଥିବେ ତାହେଲେ ସିଏ ଘସିପୁରାରେ ଆଡମିଟ ହେବେ, ନଚେତ ତ ଆମର କେଉଁଝର ପାଖ ଅଞ୍ଚଳ ଯିଏ ଅଛନ୍ତି କେଉଁଝର ପ୍ଲସ ଯାଇପାରିବେ, କେଉଁଝରରୁ ବି ରେଫର ହେଲେ ସେମାନେ କେବଳ ସେଇମାନେ ହିଁ ପାଇପାରିବେ, ଡାଇରେକ୍ଟ କଟକ ଆସିଲେ
1: ଆଜ୍ଞା
0: ସେମାନଙ୍କୁ ସହଯୋଗ ମିଳିବ ନାହିଁ।
1: ମିଳିବ ନାହିଁ, ଠିକ କଥା, ଉପାଦେୟ
0: ଆଜ୍ଞା,
1: କଥା କହିଲେ। ତେବେ ଭରତ ବାବୁ ଆପଣଙ୍କ ଦେହ ଏବେ କେମିତି ଅଛି?
0: ଦେହ ଏବେ ସୁସ୍ଥ ହେଇ ଆସୁଛି,
1: ହଁ
0: ଟିକେ ଟାଇମ ଲାଗିବ, ତଥାପି ହେଇଗଲାଣି, 60% ଠିକ ହେଇ ସାରିଲାଣି।
1: ନିଶ୍ଚିତ ଭାବରେ ଆପଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତୁ। କେନ୍ଦୁଝର ରାଷ୍ଟ୍ରଦେବୀ ମା ତାରିଣୀ ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆମେ ଯେଉଁ କାର୍ଯ୍ୟକ୍ରମ ଆଜି ପ୍ରସାରଣ କରୁଛୁ ସେ କାର୍ଯ୍ୟକ୍ରମରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଏବଂ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଆପଣ ଆପଣଙ୍କ ମନର କଥା DMF ସଞ୍ଜୀବନୀ ସମ୍ପର୍କରେ କହିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜ୍ଞା ନମସ୍କାର।
2: ନମସ୍କାର ସାର୍,
1: ଟିକେ ଆପଣଙ୍କ ପରିଚୟ ଦେବେ ଏବଂ ଘର କୋଉଠି କହିବେ?
2: ମୁଁ ହେଲି ଆଜ୍ଞା ନାରାୟଣ ପାତ୍ର, ମୋର ଘର ହେଲା କନ୍ଦରକଳା ଭିତର ପାଖରେ।
1: ଆଜ୍ଞା।
2: ଆଉ ଆମେ ଆସିଲୁ କଟକ, କଟକ ମେଡିକାଲ।
1: ଆଜ୍ଞା।
2: ଆମର ଇଏ ପେସେଣ୍ଟ।
1: ଆଜ୍ଞା।
2: ଆଉ ସେଥିପାଇଁ ଆମେ ସାହାଯ୍ୟ କରିବା ପାଇଁ ଆସିଥିଲୁ। ତାପରେ ବହୁତ ବଡ଼ ପଇସା କଷ୍ଟରେ ଥିଲି ସାର।
1: ଆଜ୍ଞା। ଆପଣ କେବେ, ପ୍ରଥମେ କୁହନ୍ତୁ, କେବେ କେନ୍ଦୁଝର ମେଡିକାଲକୁ କେବେ ଆସିଲେ?
2: ଆମେ 11 ତାରିଖ ଆସିଲୁ ସାର।
1: ହଁ, ତାପରେ ସେଠୁ କେମିତି କଟକକୁ ଆସିଲେ ଟିକେ କୁହନ୍ତୁ।
2: ସେଠୁ DNF ର ସବୁ ସଂସ୍ଥା ବ୍ଲଡ ଦରକାର ହେଲା ବେଳେ କେନ୍ଦୁଝର ପଠେଇଦେଲେ।
1: ଆଚ୍ଛା, କଟକରେ ଆପଣ କେତେ ତାରିଖ ପହଞ୍ଚିଲେ?
2: 12 ତାରିଖ ସକାଳେ ପହଞ୍ଚିଲି ସାର।
1: କେମିତି ତାପରେ କଣ DMF ସଞ୍ଜୀବନ କଣ କଣ ସୁବିଧା ପାଇଲେ ଟିକେ କୁହନ୍ତୁ।
2: ଆମେ 108 ଆସିଲୁ, DMF ଅଫିସରେ ଦେଖା କଲୁ। ତାପରେ ବ୍ଲଡ ସୁବିଧା ଥିଲା ଆମକୁ, ସମୟବେଳେ ସବୁବେଳେ ଆମକୁ ବୁଝୁଥିଲେ ଭଲ ମନ୍ଦ।
1: ଆପଣଙ୍କ ରୋଗୀଙ୍କ ନାଁ କଣ ଆଜ୍ଞା?
2: ଦିନେଶ୍ୱର ପାତ୍ର ଆଜ୍ଞା।
1: ଆଚ୍ଛା, ଆପଣଙ୍କ ନାଁ ଟିକେ କୁହନ୍ତୁ।
2: ନାରାୟଣ ପାତ୍ର।
1: ହଁ, ନାରାୟଣ ବାବୁ ଦିଲେଶ୍ୱର ଆପଣଙ୍କ କଣ ହୁଅନ୍ତି?
2: ମୋର ଜୟ ହୁଅନ୍ତି ସାର।
1: ଆପଣ ହଁ, DMF ରୁ କଣ କଣ ସୁବିଧା ପାଉଛନ୍ତି, କେତେ ଜଣ ଆପଣ ସାଙ୍ଗରେ ଅଛନ୍ତି ଟିକେ କହିବେ?
2: ଆମେ ସେଠି DMF ରୁ ପଇସା ବି ପାଇଲୁ, ଖାଇବା ପିଇବା ସବୁ ସୁବିଧା ପାଇଲୁ।
1: କେତେ ଜଣ କହୁଛନ୍ତି ଆଜ୍ଞା?
2: ଦୁଇ ଜଣଙ୍କୁ ଖାଇବା ସୁବିଧା ହେଇଥିଲେ
1: ଆଜ୍ଞା। ତାପରେ ରହୁଛନ୍ତି କୋଉଠି ଆଜ୍ଞା?
2: ଆମେ ରହୁଛୁ ସାର ସେଇ ସାର ଆମେ ଇଏ ବେଡ୍ ପାଖରେ।
1: ଆଚ୍ଛା, DMF ରେ ଏକ ଆଶ୍ରୟ ଗୃହ ଅଛି ଯୋଉଠି କି ଆଟେଣ୍ଡାଣ୍ଟ ମାନେ ରହିବା ପାଇଁ, ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ, ଆପଣ ସେଠି ସୁବିଧା ପାଉଛନ୍ତି?
2: ନାଇଁ, ରୋଗୀ ଟିକେ ବେଶୀ ଇଏ ତ ସାର, ସେଥିଲାଗି ଆମେ ସାଙ୍ଗରେ ରହୁଛୁ ଆଉ।
1: ଆପଣଙ୍କର ଯୋଉ DMF ର ସେଠି ସାର୍ ମାନେ ଅଛନ୍ତି, ସେମାନେ ଆପଣଙ୍କୁ ସହଯୋଗ କରୁଛନ୍ତି?
2: ସାହାଯ୍ୟ କରୁଛନ୍ତି ସାର।
1: ଆମର ଯୋଉ ରେଡିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମେ DMF ର ଯୋଉ କାର୍ଯ୍ୟକ୍ରମ ପ୍ରସାର କରୁଛନ୍ତି, ଆମ କେନ୍ଦୁଝର ଆମ DMF, ଏଥିରେ ଯୋଉ ଭାଇମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, DMF ସଞ୍ଜୀବନୀ ଆମମାନଙ୍କ ପାଇଁ କିପରି ଉପକାର ଦଉଛି ଆପଣ କଣ କହିବେ?
2: ବହୁତ ଉପକାର ଦେଇଛି ଆଜ୍ଞା, ବ୍ଲଡ ଗୋଟେ ଫ୍ରି ମିଳିଲା, ବହୁତ ସାହାଯ୍ୟ କରିଛନ୍ତି ସେମାନେ।
1: ଅନ୍ୟ ଭାଇମାନେ ଯୋଉମାନେ ବିଭିନ୍ନ ରୋଗ ନେଇକି ରୋଗୀଙ୍କୁ ଆଣୁଛନ୍ତି ସାଙ୍ଗରେ, ସେମାନେ କିପରି ସହାୟତା ପାଇପାରିବେ ବୋଲି ଆପଣ ଆଶା କରୁଛନ୍ତି?
2: ସମସ୍ତେ ଆଜ୍ଞା, କେନ୍ଦ୍ର ଡିଷ୍ଟ୍ରିକ୍ଟରେ ସମସ୍ତେ ସାହାଯ୍ୟ ପାଇବେ ବୋଲି ଆଶା କରୁଛନ୍ତି।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ପ୍ରକୃତରେ ଏହି ଡିଏମ୍ଏଫ୍ ସଞ୍ଜୀବନୀ ଅନେକ ସମସ୍ୟାର ସମାଧାନ କରିପାରୁଛି। ମାନସିକ ସ୍ତରରେ ଆମେ ଦ୍ୱନ୍ଦ୍ୱ ଓ ଭାରାକ୍ରାନ୍ତ ଅବସ୍ଥାରେ ଥିବାବେଳେ ଏହା କେବଳ ଯେ ସହାୟତା ଯୋଗାଉଛି ତାହା ନୁହେଁ, ଏକ ଅଚିହ୍ନା ଜାଗାରେ ଚିହ୍ନା ସୁବିଧା ମିଳିପାରୁଛି।
1: ବିପଦ ସମୟର ବନ୍ଧୁ ହୋଇଛି ଆମମାନଙ୍କ ପାଇଁ ଏହି ଡିଏମ୍ଏଫ୍ ସଞ୍ଜୀବନୀ। ରୋଗ ବୈରାଗ ସମୟରେ ଆମକୁ ନିଜ ଲୋକଟିଏ ପରି କାନ୍ଧକୁ କାନ୍ଧ ମିଳାଇ ସାହାଯ୍ୟ ଯୋଗାଉଛି ଏହି ଡିଏମ୍ଏଫ୍ ସଞ୍ଜୀବନୀ। ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ କେନ୍ଦୁଝର ଅଧିବାସୀଙ୍କ ସୁଖ ଦୁଃଖରେ ଭାଗିଦାର ହେବାକୁ ପ୍ରୟାସ ଜାରି ରଖିଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍।
0: ଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ, ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ କରିଚାଲିଛି ଡିଏମ୍ଏଫ୍। ଯୋଜନାର ସୁଫଳ ସମସ୍ତେ ପାଆନ୍ତୁ, ଏହି ଲକ୍ଷ୍ୟରେ ଡିଏମ୍ଏଫ୍ ସଞ୍ଜୀବନୀର ପରିକଳ୍ପନା, ଯାହା ଗତ 6 ବର୍ଷ ଧରି ନିରନ୍ତର ସେବା ଯୋଗାଇ ଦେଉଛି।
1: ଆମେ ଯଦି ଆମ ସମ୍ପର୍କୀୟଙ୍କୁ ନେଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଯିବାର ଆବଶ୍ୟକ ହୁଏ, ତେବେ ବନ୍ଧୁଟିଏ ପରି ନିଜ ଲୋକଟିଏ ପରି ସେଠାରେ ଅପେକ୍ଷା କରିଥିବେ ଏହି ଡିଏମ୍ଏଫ୍ ସଞ୍ଜୀବନୀର ଭାଇମାନେ। ଆମ ବିପଦ ସମୟର ବୋଝକୁ ହାଲୁକା କରିବାର ବ୍ରତକୁ ନେଇ ଉତ୍ସର୍ଗୀକୃତ ଏହି ଡିଏମ୍ଏଫ୍ ସଞ୍ଜୀବନୀର ସେବା କେନ୍ଦୁଝର ଜିଲ୍ଲାର ସମସ୍ତଙ୍କ ପାଇଁ
0: ପ୍ରାର୍ଥନା କରିବୁ। ଆରୋଗ୍ୟ ଲାଭ କରନ୍ତୁ ସମସ୍ତ ରୋଗଗ୍ରସ୍ତ ବ୍ୟକ୍ତି। ସମସ୍ତଙ୍କୁ ଶୁଭକାମନା, ନିରୋଗ ଶରୀର ପାଇଁ ଶୁଭେଚ୍ଛା ଓ ଏକ ସୁନ୍ଦର ଭବିଷ୍ୟତ କାମନା କରି ରହୁଛୁ।
1: ନମସ୍କାର।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଟିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଚମ୍ପୁ ଗୀତ।

0: କବି ସୂର୍ଯ୍ୟଙ୍କ ରଚନାରୁ ଆପଣ ଶୁଣିଲେ ଏହି ଚମ୍ପୁ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି।
1: ସାବିତ୍ରୀ, ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?

0: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
2: ଏବେ ଚାଲନ୍ତୁ ଶୁଣିବା କବି ସୂର୍ଯ୍ୟଙ୍କ ରଚନାରୁ ଆଉ ଏକ ଚମ୍ପୁ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କେଶବ ଚନ୍ଦ୍ର ରାଉତ।

0: ଶୁଣିଲେ କବି ସୂର୍ଯ୍ୟଙ୍କ ରଚନାରୁ କେତୋଟି ଚମ୍ପୁ ଗୀତ। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ରଙ୍ଗ ବେରଙ୍ଗ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କେ, ଉପସ୍ଥାପନାରେ ଅଛନ୍ତି ତୁଷାର ସାମନ୍ତ ଏବଂ ସସ୍ମିତା ବାରିକ।
1: ରଙ୍ଗ ବେରଙ୍ଗ
2: ଏ ବେଙ୍ଗି ବାବୁ, ବେଙ୍ଗୁଲି ବାବୁ, ବେଙ୍ଗୁଲି ବାବୁ, ବେଙ୍ଗୁଲି ବାବୁ ନ ଏ କଲିବାଲଟା ମାରି ମାରି ଥକି ଗଲେଣି ପଛେ, ସେ ବେଙ୍ଗୁଲି ବାବୁ କବରଟା ଜମା ଫିଟୁନି କାହିଁକି। କଣ ଟିକେ ସକେଇଲା ଭଳିଆ ହଉଛି, କାହାର କଣ ହେଲା ନା କଣ? ବେଙ୍ଗୁଲି ବାବୁ ନ ଏ ବେଙ୍ଗୁଲି ବାବୁ, ବେଙ୍ଗୁଲି ବାବୁ ଖୋଲ,
3: ଏ କଣ ହେଲା, କବାଟଟା ଭାଙ୍ଗି ଦବ ନା କଣ?
2: ନାଇଁ ନାଇଁ ନାଇଁ, ଯା ହଉ ଯା ହଉ ଲୋ ଯା ହଉ ହଉ
3: କଣ ମ ହଁ ନାଇଁ ଯା ହଉ କଣ ହଉଛ ମ ତମର?
2: ଇଲେ ମୁଁ ବାହାରେ ଆସିକି ଛିଡ଼ା ହେଇଥିଲି, ବାହାରୁ ଟିକେ କାନ୍ଦଣା ଶୁଭିଲା ତ ମୁଁ ଭାବିଲି।
3: କଣ ଭାବିଲ ମ?
2: ଭାବିଲି କିଏ ଗୋଟେ ମରି ମାରି ଗଲା ନା କଣ, କି ତମ ବସରେ କିଏ ଗୋଟେ ଚାଲିଗଲା ନା କଣ, ତୁ ଖାଲି ସ୍ତକେଇକିରି କାନ୍ଦୁଛୁ ଆଉ।
3: ଏତେ ଭଲ କଥା ଭାବୁଛ ମୋ ବିଷୟରେ? ମୋ ପାଇଁ ଏତେ ଦରଦ ତୁମର କାହିଁକି? ତମ ବଂଶରେ କାହାର କଣ ହେଇଯାଉ ନାହିଁ?
2: ଚୁପ, ତୁ ସେଇଆ କହୁଛୁ ହେଲା, ତମର ମୋର କଣ ଲୋ? ଆଲୋ ଆମର ପରା ଗୋଟିଏ ବଂଶ, ତୁ ପର ଗୋତ୍ରରୁ ଆସି ଆମ ଗୋତ୍ରରେ ପଶିଲୁ। ଆଲୋ କଲିଂ ବେଲ୍ଟା ମାରିଲି, ଡାକିଲି, ତୋର ଜବାବ ନାହିଁ, କବାଟ ବାଡ଼େଇଲି, କିଛି ଶୁଣସାନ, ଆଉ ପୁଣି
3: ପୁଣି କଣ?
2: ନାଇଁ ନାଇଁ, ଏମିତି ଗୋଟେ କଣ ସକ ସକ କାନ୍ଦଣା ଟିକେ ଶୁଭିଲା ତ।
3: ଆରେ ଟିଭିରେ ଗୋଟେ ମର୍ଡର ସିନ୍ ଦଉଥିଲା ବା।
2: କିସିନି କିସିନି
3: ମର୍ଡର ସିନ୍, ମର୍ଡର ସିନ୍,
2: ମର୍ଡର ସିନ୍, ସେ ବସିକି ସେ ଘର ଭଙ୍ଗା ସିରିଏଲ ଯେତେ ସବୁ ବାଜେ କଥା ସବୁ ଦେଖୁଥା, କିଏ କାହାକୁ ମାରି ପକେଇଲା, କିଏ କାହାକୁ ଧରି ପକେଇଲା, ଏଇଆଡ଼େ ଦେଖୁଥା।
3: ତାପରେ ଆଉ କଣ, ଶାଶୁ ଶ୍ୱଶୁରଙ୍କୁ ଯାହା ହଇରାଣ କରୁଛି ନା, ନ କହିବା କଥା, କାନ୍ଦି କାନ୍ଦି ତାକୁ ଦିନ ଯାଉଛି। ଏଣେ ଗୋଟେ ବୋଲି ପୁଅ ତା ମୁହଁକୁ ଚାହିଁକି ବାପା ମା କର୍ମ ଆଦରେ କି ସବୁ ସହି ଯାଉଛନ୍ତି, ଶେଷରେ ସେ ଯାହା କଲା ନା
2: ମାନେ ଆମ ଭଳିଆ
3: ମତେ କଣ କହିଲ କି?
2: ନାଇଁ ନାଇଁ ଶୁଣ, ମାନେ କଣ କଲା, ସିଏ ବିଷ ଦେଲା ନା ବେକ ଚିପି ଦେଲା ନା କଣ?
3: ହଁ ମ ସେଇଆ କୁହ, ଯୋଉ ପୁରୁଣା ଟୋକାଟା ସହିତ ତାର ନେରେ ନେରେ ଥିଲା।
2: ଓହୋ, ଖୋଲିକିରି କହୁନୁ
3: କଣ, ଏଗୁଡା ବୁଝି ପାରୁନ ମ? ସେ ଝିଅର ଆଗରୁ ଗୋଟାଏ ଲଭ ଥିଲା,
2: ସେ ଲଭର କଣ କଲା
3: କଣ ନ କଲା କୁହ। ବୁଢା ବୁଢି ଶୋଇଥିବା ଘରେ ଗୋଟେ ଏହେ ନମ ସାପ ଆଣିକି ଛାଡ଼ିଦେଲା ପରେ ସେ ସାପ ଖାଲି ଫଣା ଟେକିକି
2: ତୁ ଡରିଗଲୁ? ଏ ଘର ଭଙ୍ଗା ସିରିଏଲ ସବୁ ଦେଖିବାକୁ ମୁଁ ଯେତେ ମନା କରୁଛି, ସେଇଗୁଡା ଦେଖୁଛି, ସବୁ ଖରାପ ପ୍ରଭାବ ପଡୁଛି।
3: ମାଲୋ ସେ ସାପ ଦେଖିକି ତ ମୁଁ ଡିଆଁ ମାରିକି ହାଉଳି ଖାଇକି ବାଡ଼ିଆଡ଼େ।
2: ସେଗୁଡା ବେଳେ ବେଳେ ସତ ସାପ ନଥାଏ ଲୋ?
3: ନାଇଁ ମ ସିରିଏଲ ଠିକ ଅରିଜିନାଲ ସାପ।
2: ହାତ କିଏ କହୁଛି ସବୁ କମ୍ପ୍ୟୁଟରରେ ତିଆରୁଛନ୍ତି ବୋଲି?
3: ଯା ହଉ ମ ସାପ ତ ସାପ, ପୁଣି ସେଟା ତମର ତ କଥାରୁ କଣ ମିଳିବ?
2: ଯା ହଉ, ଏତେ ଦିନ କେ ମଙ୍ଗିଲୁ ଟିଭିରେ ସାପ ଦେଖିକିରି ଯାଇକି ବାଡ଼ିଆଡ଼େ, ନାଇଁ ମୁଁ ଏଣେ କଲିଂ ବେଲେ ମାରୁଛି କ୍ରିଂ କ୍ରିଂ କ୍ରିଂ କ୍ରିଂ।
3: ହଁ ମୋର ସେଇ ନମ୍ବ ଜନ୍ତୁଟାକୁ ଭାରି ଡର, ମୁଁ ମଡା ମଶାଣୀକୁ ଡରିବି ନାହିଁ କି ଚୋର ଖଟକୁ ଛାଡ଼ିବି ନାହିଁ। ହଁ କିନ୍ତୁ ସେଇ ଯୋଉ ସାପଟାକୁ ଦେଖିଲେ ହଁ ମତେ ଭାରି ଡର ଲାଗୁଛି ମ।
2: ସତରେ ପରା, ତୁ ଦେଖୁନୁ ଆଜିକାଲି କି ପେପର ପଢୁନୁ କୋଉଠି କେତେ ଲୋକ ଆମ ଜିଲ୍ଲାରେ ଆମ ରାଇଜରେ ଚାଲି ଯାଆନ୍ତି, କାହାକୁ ବାଡ଼ିଆଡ଼େ କାମୁଡ଼ିଲାଣି, କିଏ ଶୋଇଲା ବେଳେ କାମୁଡ଼ିଲାଣି, ଆଉ ଆମର ତ ଲୋକ ଡାକ୍ତରଖାନା ଯାଆନ୍ତି ନାହିଁ, ଏଠି ସେଠି ଝଡ଼ାଫୁକା କରୁ କରୁ ଜୀବନ ଚାଲିଯାଏ ନା।
3: ଡାକ୍ତରଙ୍କ ପାଖକୁ ନେବା କଥା ନା,
2: ସବୁ ଜାଗାରେ କଣ ଡାକ୍ତର ବୈଧ ଅଛନ୍ତି ନା କଣ?
3: ହଉ ହଉ ଛାଡ଼ ଛାଡ଼, ଏଇ ସାପ କଥା ଶୁଣ।
2: ଆଚ୍ଛା ଆଚ୍ଛା, ସେ ହଁ ସେ ସିରିଏଲରେ ସେ ବୁଢା ବୁଢ଼ୀଙ୍କୁ ସାପଟା କାମୁଡ଼ିଲା ନା ନାହିଁ
3: କେ ଜାଣି, ଅଧର ତ କାଟିଦେଲା, ଆଉ ତାପରେ ତ ଖାଲି ସେ ତେଲ ମସଲା ସର୍ଫ ସାବୁନୁ, ତାର ତ ଖାଲି ସେ ଆଡଭର୍ଟାଇଜମେଣ୍ଟ ଦେଲା।
2: ଆଜିକାଲି ଟିଭିରେ ଯୋଉ ଆଡଭର୍ଟାଇଜମେଣ୍ଟ ଦବ ସେଇମାନଙ୍କ ପଇସାରେ ସିରିଏଲ ଚାଲିବ, ଲୋକ ଘର ଭଙ୍ଗା ସିରିଏଲ ସବୁ ଦେଖିକି ହାଁ ହାଁ ହାଁ ହାଁ କାନ୍ଦି ପକେଇବେ, ଆଉ ତା ଭିତରେ ଯୋଉ ଜିନିଷ ଦେଖେଇବ ଛତା ଠାରୁ ଜୋତା ପର୍ଯ୍ୟନ୍ତ ଏ ଗାଡି ଠାରୁ ଶାଢୀ ପର୍ଯ୍ୟନ୍ତ ସବୁ ଦେଖିକିରି ଖାଲି ଏଇଟା କିଣିବି ସେଇଟା କିଣିବି କରି ଘରେ ଆଉ ରଖେଇଦେବେ ନାହିଁ। ହଉ ଛାଡ଼ ଛାଡ଼ ଛାଡ଼ ଛାଡ଼, ସେଗୁଡ଼ା ଦେଖିକି ତୋର ତୋର ପେଟ ପୁରି ଯାଇଥିବ ଆଉ, ଦେ ଦେ ମୋ ପାଇଁ କ'ଣ ଟିକେ ଦେ।
3: ଆଚ୍ଛା ହେଇ, ତମକୁ ସେ ସାପକୁ ଡର ମାଡ଼େନି?
2: ନା ମ ଏଗୁଡ଼ାକ ମୁଁ ଡରେନି। ମନେ ପଡ଼ିଲା ଲୋ, ଏ ତତେ ଗୋଟେ କଥା ମୁଁ ଆଜି କହିନି ଆଉ।
3: କଣ କହୁନ?
2: ଏ ଶୁଣ ଶୁଣ, ତୁ ତିନା ସିରିଏଲରେ ନକଲି ସାପ ଦେଖୁଥବୁ, ଓରିଜିନାଲି ଆମ ଅଫିସରେ ଆଜି ସାପ ବାହାରିଥିଲା। ଦୁନିଆ ସିକ୍ରେଟ ଚିଠା ଚିଠି ସବୁ ସେଠି ଥିବ ନା, ଆଉ ବାହାର ଲୋକଙ୍କ ହାତରେ ପଡ଼ିଲେ ସେଗୁଡ଼ା ସବୁ ଅଡ଼ୁଆ, ସମସ୍ତେ ଜାଣିଯିବେ, ଆମ କଥା ସବୁ ଜାଣିଯିବେ ନା। ଆଉ
3: କୋଉ କଥା ଜାଣିଯିବେ?
2: ପିସି ପିସି କଥା।
3: ଏଲୋ ପିଏସି ମାଉସିଙ୍କ କଥା ଏଠି କଡ଼ାଇଲା?
2: ପିସି ନୁହେଁ ପିସି, ତୁ କଣ ଅଫିସର ସ୍ତ୍ରୀ ହବୁ କେ ଜାଣି, ପରସେଣ୍ଟେଜ ପିସି। ଓଡ଼ିଆ ସବୁ ତ ଫାଇଲ ଝଡ଼ା ସରିଲା, ଅଫିସ ପଛ ପାଚେରୀ କରରେ ଏ ପ୍ରମାଣରେ ଗଦା ହେଲା, ତା ପ୍ରାଣୀ ଗଦା ହେଲା, ତା ପ୍ରାଣୀ ଗଦା ହେଲା, ତା ପ୍ରାଣୀ ଗଦା ହେଲା,
3: ତାପରେ ଗଦା ହେଲା, ତାପରେ ଗଦା ହେଲା, କହୁନ ତାପରେ କଣ ହେଲା?
2: ଓହୋ, ତାପରେ ନିଆଁ ଲଗାଯିବ। କିଏ ନିଆଁ ଲଗେଇବ?
3: ନିଆଁ ପୁଣି କିଏ ଲଗେଇଲା?
2: ସବୁଠାରୁ ଅଫିସର ବଡବାବୁଙ୍କୁ ଡକା ହେଲା। ବଡବାବୁ କହିଲେ ସାର ଆସନ୍ତୁ।
3: ମଲା ନିଆଁ ତ ଲଗେଇବେ, ପୁଣି ସାରଙ୍କୁ କଣ ଖୋଜା ପଡିଲା?
2: ଆରେ ସାର ମାନେ ସ୍କୁଲ ମାଷ୍ଟର ନୁହେଁ,
3: ଆଉ
2: ଅଫିସର ସବୁଠୁ ବଡ ସାର। ସେ କହିଦେବେ ମତେ ପଚାରିଥିଲ, ମତେ ଦେଖେଇଥିଲ, କଣ ପୋଡି ପକେଇଲ,
3: ସିଏ କୁଆଡେ ଯାଇଥିଲେ ବା?
2: ଓହୋ, ସିଏ ତାଙ୍କ ଝିଅକୁ ନେଇକି କଲେଜ ଯାଇଥିଲେ।
3: କାହିଁକି?
2: ଗୋଟେ ଏକ୍ଜାମିନେସନ ହେଇଥିଲା, ସେ ଏକ୍ଜାମିନେସନ ଖାତା ଦେଖିବା ପାଇଁ ସେ ସାର୍ଙ୍କ ଝିଅ ଆସିଥିଲା। ମୋ କମ୍ପ୍ୟୁଟର ମାର୍କିଂ କରିବ ହେଲା, ସାର୍ଙ୍କ ଝିଅ ସେଠି ଦେଖିବ।
3: ଆଚ୍ଛା, ଏ କମ୍ପ୍ୟୁଟର ପୁଣି କଣ ଖାତା ଦେଖିବ? ତାହେଲେ ସେ ଝିଅ ପୁଣି କଣ କରିବ?
2: ନାଇଁ ନାଇଁ, କମ୍ପ୍ୟୁଟର ପରା ଖାତା ଦେଖିବା ପାଇଁ ହେଲାଣି, ମାଷ୍ଟର ମାନେ ଯେତେବେଳେ ସବୁ ଖାତା ଦେଖିଲେ ସବୁ ଭୁଲ କହିଲେ, ତାହାକୁ ପାଞ୍ଚ ଦରକାର ତାକୁ ପଚାଶ ଦେଲେ, ଯିଏ ସାତ ରଖିବା କଥା ସେ ସତୁରି ରଖିଲା, କିଏ ଅଶୀ ରଖିବା କଥା ଆଠ ରଖିଲା।
3: କମ୍ପ୍ୟୁଟର ସେଇ ଭୁଲ କରିବ?
2: ନାଇଁ ନାଇଁ ନାଇଁ ନାଇଁ, ଯାହା ଲେଖିଥିବୁ ଯାହା ଫିଡିଂ ହେଇଥିବ ସେଇ ଅନୁସାରେ ସିଏ ଦବ ହେଲା।
3: ତାହେଲେ ଗୋଟେ କାମ କରୁନାହାନ୍ତି?
2: କଣ?
3: ଏ ସବୁ ସ୍କୁଲର ସବୁ ଜାଗାରେ କମ୍ପ୍ୟୁଟର ଗୋଟେ ବଡ ବଡ ଫିଟିଂ କରିଦଉନାହାନ୍ତି?
2: କଣ କରିବ?
3: ପାଠ ପଢେଇବ, ଖାତା ଦେଖିବ, ଆଉ ମାଷ୍ଟର ଝାମେଲା ନଥିବ, ଏ ଲଭ ସିନ୍ ଆଉ ହାଇସ୍କୁଲ ଆଉ କଲେଜରେ ଦେଖିବାକୁ ମିଳିବନି।
2: ତୋର ତ ଢେର ବୁଦ୍ଧି ହେଲାଣି, ଛାଡ଼ ଛାଡ଼, ଶୁଣ ଶୁଣ ଶୁଣ।
3: ହଁ ହଁ, ସାପ କଥା କୁହ।
2: ଇରେ, ସାର ଆଉ ତାଙ୍କ ଝିଅ ଆସିକି ସାରଙ୍କ ଅଫିସ ରୁମରେ ପଶିଲେ?
3: ହଁ, ଏ ତାଙ୍କ ରୁମରେ ସିଏ ପଶିଲେ, ଏଟା ପୁଣି ନୂଆ କଥା କଣ ହେଲା?
2: ନୂଆ କଥା ହେଲା ନା, ଆଉ ବାହାରିଲେନି ରୁମ ଭିତରୁ।
3: ଇଲୋ ମାଲୋ, ହଁ
2: ଆମ ଷ୍ଟାଫ ବଡ ବାବୁ ଡାକି ଡାକି ଠକି ଗଲୁଣି।
3: ଆରେ
2: ସାରଙ୍କୁ ଡାକ, ଆସିଲେ ନିଆଁ ଲଗେଇବେ, ନିଆଁ ଲାଗିଲେ ପୋଡ଼ିବ, ଫାଇଲ ପୋଡ଼ା ସରିଲେ ପୁଣି ଆମର ଖିଆପିଆ ହବ, ତାପରେ ପୁଣି ଦୁନିଆ କାମ ଅଛି।
3: ସେଠୁ ପୁଣି କଣ କଲ?
2: ବେହେରା ଭାଇଙ୍କି ପଠେଇଲୁ, ଯା ଯା ଦେଖିବୁ ସାର କାହିଁକି କରୁଛନ୍ତି, ତାଙ୍କ ଚାମ୍ବରରେ କାହିଁକି ବାହାରୁ ନାହାନ୍ତି, ବାପ ଝିଅ ସେ ଭିତରେ କଣ କରୁଛନ୍ତି। ତା ଭିତରେ ସାପ ଆସିକି ରହିକି ଅଣ୍ଡା ଦେଇଛି, ବେହେରା ଭାଇ ଧାଇଁ ଆସିକି ଖବର କଲା। ବେହେରା ଭାଇ ଖାଲି ଥରୁ ଥାଏ, ଆମେ କାଚ ଝରକା ବଟେ ଦେଖିଲୁ, ସାର୍ ଆଉ ତାଙ୍କ ଝିଅ ଟେବୁଲ ଉପରେ ଡେଉଁଥାନ୍ତି, ରାମ ନାମ କୃଷ୍ଣ କଲା ଭଳିଆ ହେଲା। ସାଙ୍ଗେ ସାଙ୍ଗେ ଭେରାଳି କହିଲା, ସବୁ ଗୋଟେ ଠେଙ୍ଗାଣ ପିଟିବା ସେ ସାପକୁ।
3: ତମେ ଆଗକୁ ଯାଇଥିଲ କି? ତମକୁ ମନା କରିଥିଲି ପା ଆମ ଜୀବନୀ ବୋଲି, ବେଶୀ ସାଣ୍ଡ ଦେଖେଇଥିବ, ସାର୍ଙ୍କ ଝିଅକୁ ଦେଖିକି ତମ ଫୁଟାଣି ବଢି ଯାଇଥିବ।
2: ନାଇଁ ନାଇଁ ନାଇଁ ନାଇଁ, ସେ କଥା ନୁହଁ, ବଡ ଭାରି ଝିଆ ଲୋକ।
3: ପୁଣି କଣ କହିଲେ ବଡ ବାବୁ? ତାଙ୍କ ସହିତ ତ ତମର ପଡ଼େନି, ତମକୁ କହିଥିବେ ଧା ବୋଲି।
2: ନାଇଁ ନାଇଁ ନାଇଁ ନାଇଁ,
3: ଆଉ
2: ବାବୁ ଭଲ କଥା କହିଲେ, କହିଲେ କାହିଁକି ରିସ୍କ ନବା, ସ୍ନେକ୍ ହେଲ୍ପ ଲାଇନ୍ କୁ ଫୋନ୍ କର। ଫୋନ୍ କରାଗଲା, ସାପ ବିଶାରଦ ମାନେ ଆସିଲେ, ସେଇଠୁ ସେ ଘର ଭିତରେ ପଶିଲେ, ସେଇଠୁ ତା ଭିତରୁ ସେ ସାପକୁ ବାହାର କଲେ, ତାପରେ ଯାଇ ସାପ ବାହାରିଲା।
3: ଇଲୋ ମା ଲୋ, ସେଟା କି ସାପ ଲୋ? ଏଟା କେତେ ନମ୍ବର ସାପ ଲୋ?
2: ସେଟା ସେଠି କଣ ଯିବ ଲୋ? ତୁ ଡୋରୁଆଳିଟା ଯାଇଠୁ, ସାପ ସାପ ନଗେଇଲା। ଯା ମୋ ପାଇଁ କଣ ଖାଇବା ପିଇବା କଣ ବନ୍ଦୋବସ୍ତ କରୁ ଡାକିଲି।

0: ବେଙ୍ଗୁଲି ବୋହୂ, ବେଙ୍ଗୁଲି ବୋହୂ, ଏ ବେଙ୍ଗୁଲି ବୋହୂ,
1: ପୁଣି କ'ଣ ପାଇଁ ଡାକ କିଅ?
0: ଏ ଶୁଣୁ, ତୁ ଡେଲି ଡେଲି କେତେ ରୋଷେଇ କରିକି ହଇରାଣ ହେଇଗଲୁ, ଆଜି ଗୋଟେ କାମ କର, ତୁ ରୋଷେଇ ରାତିରେ ଆମ ପାଇଁ କରନା।
1: ଭାରି ଚାଲାକରେ କଥା କହୁଛ, କାହିଁକି କୋଉ ସାପ ସିନେମା ନା ନାଗିନୀ ସିନେମା ଦେଖେଇବାକୁ ନବ କିଅ?
0: ଏ ଶୁଣୁ ଶୁଣୁ, ଏ ମୁଁ ଟିକେ ଅଫିସରୁ ଯିବି, ଏ ବଡ଼ବାବୁ ପୁଣି ଫୋନ କରିଥିଲେ।
1: ଏଥରକଟାରେ ରାତି ଅଧରେ ପୁଣି ଅଫିସ କ'ଣ ପାଇଁ ଥାଇବ ମ?
0: ତୁ କାହୁଁ ଜାଣିବୁ,
1: କଣ ଜଣଉନ?
0: ଆଉ ଏବେ ଖେଳ ଚାଲିଛି ଜାଣିଛୁ ନା ନାଇଁ?
1: ଏ କ୍ରିକେଟ ଖେଳ?
0: ଅଫିସର ଯୋଉ ବଡ କ୍ଲବ ଘର ନାଇଁ, ବଡ ଟିଭିଟେ ଲାଗିଛି।
1: ହଁ ମ, କୋଉ ହାତରେ ପକଉଛ କି? ସରକାରୀ ଧନରୁ ସବୁ କରୁଛ?
0: ଶୁଣ ଶୁଣ ଶୁଣ, ଛୋଟ ମ୍ୟାଚ ଅଛି ଆଉ,
1: ଛାଡ ମ,
0: ସେଇଠି ଆଜି ଖେଳ ହବ, ଖେଳ ଦେଖାଯିବ ବଡ ସ୍କ୍ରିନ ରେ, ସେଇଠି ତାପରେ ଭୋଜି ହବ।
1: ତମେ କେତେ ଚାନ୍ଦା ବଢେଇ ଦେଇଛ!
0: ଆମେ ଚାଲାକ ଅଛୁ, ପାଟି ଠୁ ଚନ୍ଦେଇଛୁ।
1: ତମର ବଢିଆ, ଖେଳ ଦେଖୁଥିବ, ଇଆଡ଼େ ଛୋଡ଼ ଚାଖୁଥିବ।
0: ଏ ତୁ ଶୁଣ ଶୁଣ, ତମ ବି ଚାଖିବା ବନ୍ଦୋବସ୍ତ କରାଯାଅ। ଶୁଣ, ଗୋଟେ ବଡ ଟିଫିନ ଦେଲୁ।
1: ଟିଫିନ କଣ? ଟିଫିନ କଣ ହବ?
0: ହ୍ୟାଲୋ, ଚିକେନ ତରକାରୀ ଟିକେ ନେଇ ଆସିବି, ରୁଟି ଯଦି କରିବ କର, ମା ଝିଅ ଘରେ ରୁଟି ଆଉ ଚିକେନ ଖାଇବ ହେଲା।
1: ନାଇଁ ନାଇଁ, ଆମର ରବିବାରର ଚିକେନ ଚଳେନି, ମୁଁ ଆଳୁ ସିଝେଇକି ରଖିଛି, ମା ଝିଅ ଆମେ ପଖାଳ ଖାଇବୁ, ପେଟ ଗରମ ହେଇଯାଉଛି।
0: ହଉ ଛାଡ଼, ତମେ ଯାହା ଖାଇଲ ଖାଇଲ, ମୋର କଣ ଯାଏ। ଆମେ ଚାଲିଲୁ ଖେଳ ଦେଖି, ଆମେ ଚାଲିଲୁ କୁକୁଡ଼ା ଝୋଳ ଚାଖି।
1: ଯା ଯା, ଖାଇବ ଖାଇବ।

0: ଶେଷ ହେଲା ରଙ୍ଗବେରଙ୍ଗ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ସମାଚାର ଦର୍ପଣ ଲେଖି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ହ୍ୟାଲୋ କୁଷ୍ମଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡ଼ା ଭରତପୁର ଜିଲ୍ଲା ଯାଜପୁର।
0: କୋଉ ରାସ୍ତା ଦେଇକି ଆପଣଙ୍କ ଗାଁକୁ ଯିବାକୁ ହବ ଟିକେ କହିଲେ?
1: ଆମର ହଉଛି ଚଣ୍ଡିଖୋଲ ବାଲଚନ୍ଦ୍ରପୁର।
0: ଆଜ୍ଞା, ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେତେ ଦୂରରେ ଥାଇକି?
1: ଆଜ୍ଞା ଆଜ୍ଞା, ଆପ୍ ମଧ୍ୟରେ ବଡ଼ ଫୋନ ଯୋଉ ଆପ୍ ମଧ୍ୟରେ ଶୁଣାଯାଉଛି।
0: ଆଜ୍ଞା, କଣ କରୁଛନ୍ତି ଭାଇ ଆପଣ?
1: ଘରେ ଅଛି, ଦୃଷ୍ଟିହୀନ ଲୋକ ଆଉ।
0: କିଛି କାମ ଧନ୍ଦା କରୁଛନ୍ତି କି ନାହିଁ?
1: ଆମ ଦାଦା ଏମିତି ଘରେ ଛୋଟ ମୋଟ କାମ ମୋ ଦ୍ୱାରା ଯେମିତି ହୁଏ ମୁଁ କରେ ଆଉ।
0: ଆଜି କହନ୍ତୁ, କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ନନ୍ଦିଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖଠାରେ।
0: ଠିକ୍ ଅଛି, ଆପଣଙ୍କ କହିବା ଅନୁସାରେ ଆମେ ଆପଣଙ୍କୁ ଶୁଣାଉଛୁ ଜଗନ୍ନାଥଙ୍କର ସେଇ ଲୋକପ୍ରିୟ ଭକ୍ତି ଗୀତ, ନନ୍ଦିଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖଠାରେ।

0: ହ୍ୟାଲୋ
1: ହଁ
0: ଆକାଶବାଣୀ,
1: ସାର୍, ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗରପୁର ଗ୍ରାମରୁ କହୁଛି ଆଜ୍ଞା, ଉଗ୍ରେଶନ ପଟେଲ।
0: ଆଜ୍ଞା ଉଗ୍ରେଶନ ଭାଇ କହୁଛନ୍ତି, କେମିତି ଅଛନ୍ତି ଆଜ୍ଞା?
1: ହଁ ଆଜ୍ଞା, ମୁଁ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ହଁ, ଆମେ ବି ବହୁତ ଭଲରେ ଅଛୁ, ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି। ଆଉ ଉଗ୍ରେଶନ ଭାଇ, ଆପଣ ବହୁତ ଦିନ ପରେ ଟେଲିଫୋନ୍ କରିଲା ଭଳିଆ ଆମକୁ ଅନୁଭବ ହେଉଛି।
1: ହଁ ସେମିତି ଟିକେ ଛାଡ଼ିକି କଲ,
0: ଆଉ କ'ଣ
1: ପୂର୍ବରୁ
0: ଖବର?
1: ଲୋକ ଥିଲି, ଆପଣ ଗୋଟେ ନିୟମ ରଖିଦେଲେ, ତ ସେ ନିୟମକୁ ମାନିକି ଆମେ କଲ୍ କରୁଛୁ ଆଜ୍ଞା।
0: ଆଚ୍ଛା ଆଚ୍ଛା, ଯାଉ ଯାଉ, ଆମ ସହିତ ସହଯୋଗ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କେବଳ ଆପଣ ଆମମାନଙ୍କୁ ସହଯୋଗ କରୁନାହାନ୍ତି, ଶ୍ରୋତା ଭାଇମାନଙ୍କ ବି ଆପଣ ସହଯୋଗ କରୁଛନ୍ତି, ନୂଆ ଶ୍ରୋତା ଆମର ଯୋଡ଼ି ହେବା ପାଇଁ କାର୍ଯ୍ୟକ୍ରମରେ ଆପଣ ସହଯୋଗ କରୁଛନ୍ତି।
1: ହଁ ନିହାତି, ଆମେ ଯେଉଁ କିଛି ଦିନ ବ୍ୟବଧାନ ଯେଉଁ ନେଇ ଯାଉଛୁ, ଏଠି ଅନେକ ନୂଆ ଶ୍ରୋତାଙ୍କ ସ୍ୱର ଶୁଣିବାକୁ ମିଳୁଛି, ତ ଏଇଟା ମଧ୍ୟ ଆମ ପାଇଁ ଭଲ। ତ
0: ଆଜ୍ଞା
1: ତା ଛଡ଼ା ଆମେମାନେ ହେଲୁ ଆଜ୍ଞା ଗୋଟେ ନିୟମିତ ଶ୍ରୋତା,
0: ଆଜ୍ଞା
1: ଆମେ କିଛି ଦିନ ପରେ ବି ଯଦି କଲ୍ କରିବୁ ଆମେ ନାଁ ଶୁଣିଲେ ମଧ୍ୟ ସେଟା ଆମେ ଜାଣୁଛେ,
0: ଆଜ୍ଞା
1: କିନ୍ତୁ ବେଳେ ବେଳେ କ'ଣ ହେଉଛି ନା, ଶ୍ରୋତାମାନଙ୍କର ଯେହେତୁ ଗୋଟେ ଆଗ୍ରହ ରହୁଛି, ଭଲ ପାଇବା ରହୁଛି, ତ କିଛି
0: ଆଜ୍ଞା,
1: ଶ୍ରୋତା ମଧ୍ୟ କିଛି ଦିନ ଗଲା ମାନେ ଲଗେଇ ଦେବେ, କିନ୍ତୁ ଏତେ ଅଭିମାନ ଇଏ କରିବା କଥା ନୁହଁ, କାରଣ ଭଲ
0: ଆଜ୍ଞା
1: ପାଇବା ଅଛି ବୋଲି ସେମାନେ ଲଗେଇ ଦେଉଛନ୍ତି,
0: ଆଜ୍ଞା ଆଜ୍ଞା,
1: କିନ୍ତୁ କିଛି ଦିନ ବ୍ୟବଧାନ ଦେଲେ ଆକ୍ଚୁଆଲି ମୋ ହିସାବ ମାଗୁଛି ଆଜ୍ଞା, ମୁଁ ଗୋଟେ ମାସ ବି ଯଦି ବ୍ୟବଧାନ ଦେଇଦେଲେ ଟିକେ ଭଲ ହୁଅନ୍ତା, ଦିଦି
0: ଆଜ୍ଞା।
1: ମାସ ତ ଅତି ଦୂର ହେଇଯାଉଛି ଯେହେତୁ ହେଇପାରୁନାହାନ୍ତି,
0: ଆଉ
1: କାହିଁକି ନା ଆମେ ବେଳେ ବେଳେ କିଛି ଶ୍ରୋତାଙ୍କର ଆମେ କଥା ଶୁଣୁ ଆଜ୍ଞା,
0: ଆଜ୍ଞା,
1: ସେମାନେ କହନ୍ତି କି ମୁଁ 3-4 ବର୍ଷ ହେଲା ଆମେ କଲ୍ କରୁଛି ଲାଗୁନି କହନ୍ତି, ତ ଦେଖନ୍ତୁ ସେମାନେ ଏତେ ବର୍ଷ ଧର ସେ ଲଗଉଛନ୍ତି,
0: ଆଜ୍ଞା
1: ତ ଆମେ 2-3 ମାସରେ ଅନ୍ତର ଦେଲେ କ'ଣ ଅସୁବିଧାଟା ରହୁଛି।
0: ଆଜ୍ଞା ଆଜ୍ଞା ଆଜ୍ଞା, ଠିକ୍ ଅଛି ଭାଇ, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଶାମୁକାର ଦେଇଦେବେ, ତାର ଶୀର୍ଷ ଗୀତ ଦେଇଦେବେ ଆଜ୍ଞା, ଆଲବମ୍ ଗୀତଟା।
0: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ସେଇ ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ନମସ୍କାର ଆଜ୍ଞା।
0: ନମସ୍କାର।
1: ମୟୂରଭଞ୍ଜ ଖିଚିଙ୍ଗ ପାଖରେ ମୁଁ ରାଜୁ ପାତ୍ର କହୁଥିଲି।
0: ଗତ ଗୋଟିଏ ଦୁଇଟି ସପ୍ତାହ ପୂର୍ବରୁ ଟେଲିଫୋନ୍ କରିଥିଲେ ବୋଧହୁଏ,
1: ଆଜ୍ଞା।
0: କାର୍ଯ୍ୟକ୍ରମ ଶୁଣିଲେ କି ନାହିଁ?
1: ହଁ ହଁ ଶୁଣିଲି ଶୁଣିଲି, ଭଲ ଲାଗିଲା।
0: ଭଲ ଲାଗିଲା କି? ଆଜି କ'ଣ କହିବାକୁ ଚାହିଁବେ?
1: କ'ଣ କହିବା, ଏଇ ଗ୍ରୀଷ୍ମ ପ୍ରବାହ ଚାଲିଛି,
0: ଆଜ୍ଞା,
1: କରେଣ୍ଟ ନାହିଁ, ଏ ଲିଚୁ ଗଛ ମୂଳେ ଖଟ ପକାଇ ବସିଛି ଆଉ।
0: ଆଚ୍ଛା, ଲିଚୁ ଗଛ ମୂଳେ ଆପଣ ବସିଛନ୍ତି ଲାଇନ୍ ନାହିଁ ବୋଲି? ଲାଇନ୍ କ'ଣ ଆପଣଙ୍କର ସେଠି କଣ୍ଟିନ୍ୟୁ କଟୁଛି ନା କ'ଣ? ସେଠି କିନ୍ତୁ ଆପଣଙ୍କର ଲାଇନ୍ ନଥିଲେ ବି ଏତେ ଗରମ ଲାଗୁନଥିବ?
1: ନା ନା ନା, ସେ ପରିବେଶ ଆଉ ନାହିଁ ଆଜ୍ଞା,
0: ସେ ପରିବେଶ ନାହିଁ।
1: ଜଙ୍ଗଲ ଅଛି, ଗଛ ଅଛି, ସବୁ ଅଛି।
0: ହୁଁ,
1: ଆମ ଘର ଚତୁର୍ପାଶ୍ୱରେ ଗଛ ଅଛି, ହେଲେ କ'ଣ କହିବେ, ଏଇ ଯୋଉ ତାତି ତା ପ୍ରଭାବଟା ପଡ଼ିବ ନା?
0: ଆଜ୍ଞା, ତାତିର ପ୍ରଭାବଟା ପଡ଼ିବ, ସିଧାସଳଖ ନହେଲେ ବି ପଡ଼ିବ ଆଉ। କୁହନ୍ତୁ, କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଗୋଟେ ପୁରୁଣା ହିନ୍ଦୀ ଫିଲ୍ମର ଗୀତ ଶୁଣିଦେବେ। मेरे पिया गया है रंगून, किया है वहाँ से टेलीफोन। मेरे पिया गया है रंगून, किया है वहाँ से टेलीफोन। तुम्हारा याद सताती है।
0: आपण को अनुरोध रखी तो आम आपको सुनाऊ।

0: ହ୍ୟାଲୋ ଆକାଶବାଣୀ।
1: ହଁ ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଇଁ କରମତାଲି ସାହୁ କହୁଛେ, ଚେରଙ୍ଗା ମୁଣ୍ଡା ପୋଷ୍ଟ ମୁଣ୍ଡା ଥାନା ବିଜେପୁର ଜିଲ୍ଲା ବରଗଡ଼ ନୁ।
0: ଆଜ୍ଞା ଆଜ୍ଞା, ବରଗଡ଼ରୁ ଭାଇ ଟେଲିଫୋନ କରିଛନ୍ତି, କେମିତି ଅଛନ୍ତି ଆଜ୍ଞା?
1: ମୁଇଁ ଭଲରେ ଅଛି ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ବହୁତ ଭଲରେ ଅଛୁ, ଆମର ରେକର୍ଡିଂ ଟିମ୍ର ସବୁ ସଦସ୍ୟମାନେ ବି ଖୁବ୍ ଭଲରେ ଅଛନ୍ତି।
1: ଆଜ୍ଞା ଆପଣଙ୍କର ଆଡ଼େ ଗରମ କେନ୍ତା ଅଛି ଆଜ୍ଞା?
0: ଗରମ ଆଜ୍ଞା ସବୁଆଡ଼େ ହେଉଛି, ଆମ ଆଡ଼େ ତ ବହୁତ ଗରମ ହେଉଛି
1: ଆଜ୍ଞା, ଆମର ଆଡ଼େ ତ ବହୁତ ଗରମ ଆଜ୍ଞା, କୁଲବୁଲି ବି ଯେନ୍ତା ଆଉ ବହୁତ ଗରମ ବି ହେନ୍ତା ଅଛି ଆଜ୍ଞା।
0: ଆଜ୍ଞା,
1: ସାଢେ 10-11ଟା ବେଲେ କାମ ସବୁ ପୁରା ବନ୍ଦ ହେ,
0: ଉପରଓଳି ପୁଣି କାମ ହେଉଛି।
1: ଆଜ୍ଞା ଆଜ୍ଞା, 4 ବାଜିଲେ 4:30 ହେଲେ ତାପରେ କାମ ଆରମ୍ଭ ହେସି।
0: ଆଜ୍ଞା ଆଜ୍ଞା, ଦିନବେଳେ ଅଂଶୁଘାତ ପାଇଁ କେହି ଘରୁ କୁଆଡ଼େ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ଆଉ। ଠିକ୍ ଅଛି ଆଜ୍ଞା, ଆଜି କହନ୍ତୁ କେଉଁ ଗୀତ ଶୁଣିବା ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଗୀତ ଗୋଟେ ଶୁଣିବା ଆଜ୍ଞା, ଆମର ସଂସ୍କାର ମତେ ନେଇଯା ସାଥିରେ କରି ତୋର କନିଆ।
0: ଆଚ୍ଛା, ସଂସ୍କାର ଓଡ଼ିଆ କଥା ଚିତ୍ରର?
1: ହଁ ଆଜ୍ଞା, ସଂସ୍କାର
0: ଠିକ୍ ଅଛି,
1: ଡେଡିକେଟ୍ କର୍ମା ଆଜ୍ଞା,
0: ନା
1: ପହେଲା
0: କହନ୍ତୁ।
1: ଆପଣଙ୍କୁ ଡେଡିକେଟ୍ କର୍ମା ଆଜ୍ଞା।
0: ଆଚ୍ଛା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ତାପରେ ପଣ୍ଡିର ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ତାପରେ ନାରାୟଣ ମେହେର, ସେବାରାମ ମେହେର, ଆନନ୍ଦ ମେହେର, ମୁରଲୀଧର ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ପଞ୍ଚାନନ୍ଦ ପଣ୍ଡିଆର, ହରେଶ ପରିବା, ତାପରେ ଦେବରାଜ ମେହେର, ଲିଙ୍ଗରାଜ ମେହେର, ଶଙ୍କର ମେହେର, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ବୈଷ୍ଣବ ଗହି, ଚିତ୍ରସନ ସବର, ମନୋଜ ପଟେଲ, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ତାପରେ ନିରାକାର ରଣା, ରାଧାକାନ୍ତ ଭୋଇ, ତାପରେ ଆମର ଭକ୍ତଚରଣ ଭୋଇ, ରାଜେନ୍ଦ୍ର ଭୋଇ, ଆକାଶ ସାହୁ, ବିକାଶ ସାହୁ, ଉମେଶ ସାହୁ, ଦିଲେଶ୍ୱର ସାହୁ।
0: ଆପଣ ଯେତିକି ନାଁ କହିଲେ ଗୋଟିଏ ଗାଁ କ'ଣ 2-3ଟା ଗାଁ ହେଇଯିବ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଠିକ୍ ଅଛି ଠିକ୍ ଅଛି। ଆପଣଙ୍କ ଯେଉଁମାନେ ସବୁ ବନ୍ଧୁ ରହିଛନ୍ତି, ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି, ସେମାନଙ୍କୁ ମଧ୍ୟ ଡେଡିକେଟ୍ କରିଦେଉଛୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।

0: ହ୍ୟାଲୋ ଆକାଶବାଣୀ।
1: ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଁ ପ୍ରଦୀପ କୁମାର ନାୟକ, ହାତୀସରା ଦେଓଗାଁ ବଲାଙ୍ଗୀରରୁ କହୁଛି। ଆଜ୍ଞା
0: ଆଜ୍ଞା, ବଲାଙ୍ଗୀରରୁ କହୁଛନ୍ତି।
1: ଆଜ୍ଞା ଆଜ୍ଞା,
0: କେମିତି ଅଛନ୍ତି ଆଜ୍ଞା?
1: ହଁ ଆଜ୍ଞା, ଠିକ୍ ଅଛୁ।
0: ଆଜ୍ଞା, କାମ ଧନ୍ଦା ଆପଣଙ୍କର ଠିକ୍ଠାକ୍ ଚାଲିଛି?
1: ହଁ ଚାଲିଛି ଆଜ୍ଞା। ଏଇଟା ତ କ୍ଷୀର ଦେଇକରି ଫେରିଲିନ ଏବେକା, ଆଉ ଏବେକା ପୁଣି ଆମର ଯୋଉ କେନ୍ଦୁପତ୍ର ବିଭାଗରେ କାମ କରିଛି ତ ଆଜ୍ଞା,
0: ଆଜ୍ଞା,
1: ଫୋଡ଼ିକି ଟିକେ ପତ୍ର ଫୋଡ଼ିକି ଏବେ ଟିକେ ଫେରି ପୁଣି ଯିବି, ସେଥିରେ ଛାଇ ତଳେ ଟିକେ କାମ ଟିକେ କରବାର ଅଛି, ମାନେ ଘର ଭିତରେ।
0: କେନ୍ଦୁପତ୍ରରେ ଆପଣ କଣ କାମ କରନ୍ତି?
1: ଆଜ୍ଞା ମୁଁ ଆକ୍ଚୁଲି ଫଡ଼ି ସାଥୀ, ବେଲେ ମୋର ଉପରେ ଜଣେ ମନ୍ସି ଅଛନ୍ତି, ବେଲେ ଆମେ କାଣ କି ପତ୍ର ପୁତ୍ର ତଳେ ଯେନ୍ ମହିଳା ମାନେ ଯାଏସନ୍ ଜଙ୍ଗଲ କେ ତୁଲି, ସେମାନଙ୍କୁ ନେଇକି ଆମେ ପତ୍ର ତୋଳାସୁ, ତାପରେ ସନ୍ଧ୍ୟାରେ ସେମାନେ ଯେନ୍ ବିକି ନେବେ ପତ୍ର, ସେଟା ଲେଖା ଲେଖି କରସୁ, ଆରୁ ପୁଣି ସେଟା ଶୁଖିଲା ପରେ ଯେନ୍ ଭୂତିଆର ମାନେ ଲଗେଇକରି ମଜୁରୀ କୁଳି ମାନେ ଲଗେଇକରି
0: ଆଜ୍ଞା,
1: ଆମେ ସେଟା ଫଡ଼ିରୁ ମାନେ ସେ ଯୋଉ ଫଡ଼ି ଭିତରେ ଥିବା ଫଡ଼ି ଭିତରକେ ବୁହା ହେଇଛି ପତ୍ର, ତାର ମାନେ
0: ଆଚ୍ଛା
1: ଶୁଖିଲା ପତ୍ର, ତାପରେ ପତ୍ର କେ ଆମର ଗୋଦାମ ଘର ଅଛି,
0: ହଁ,
1: ସେଟା ଫଡ଼ି ଘର ସେନେ ରୋଷେଇ କରାଯାଇସି, ବୋଲାଯାଇସି, ସେଟା ଚୌତିକି ପତ୍ରକେ ରଖାଯାଇସି ଆଜ୍ଞା। ପତ୍ର ତୁଲା ତ ସରିଗଲାନ, ଏବେ ଶୁଖା ପତ୍ର ଚୌତିକିରି ଘର ଭିତରେ ସେଟା ରଖାଯାଉଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ସେଟା ସରିଲା ପରେ ପୁଣି ବନ୍ଧେଇ ବାଲେ ଆସିବେ, ଯେମାନେ କି ବାଇଣ୍ଡିଂ କରିବେ ଗୋଟେ ବ୍ୟାଗ ମାନଙ୍କୁ ବନ୍ଧା ହେବା, ତାପରେ ସେଟା ପୁଣି ବିକ୍ରି ଲାଗି କମ୍ପାନୀକେ ଯିବା ଆଜ୍ଞା।
0: ଆଜ୍ଞା, ଏ କେନ୍ଦୁ ପତ୍ର ମୋଟାମୋଟି ଭାବରେ କଣ କାମରେ ଲାଗୁଛି?
1: ଏଇଟା ଆଜ୍ଞା ବିଡ଼ି ତିଆରି ହଉଛି ଆଜ୍ଞା, ବିଡ଼ି
0: ବିଡ଼ି କେବଳ ତିଆରି ହେଉଛି?
1: ହଁ, ଆଉ ତ ନି ଜାଣିବାର, କିନ୍ତୁ ବିଡ଼ି ତିଆରି ହଉଛି ବୋଲି ଆମେ ଜାଣିଛୁ, ତାର ବାହାରେ ଅଲଗା କାଣ ବି ହଉଥିବା କାଣ ମୁଇଁ ତ ନାଇଁ ଜାଣି।
0: ନାଇଁ,
1: ଆମର
0: ଇଆଡ଼େ
1: ପାଖାପାଖି ୱେଷ୍ଟ ବେଙ୍ଗଲ ବେଶୀ ଯାଉଛେ, ମାନେ ଯେହେତୁ ଓଡ଼ିଶାରେ ପ୍ରାୟ ଆଗର ଅପେକ୍ଷା ବିଡ଼ି ପିଇବାର ଲୋକ କମିଗଲେ ନ, ସେଟା ଭଲ କଥା ବି ଆଏ, କିନ୍ତୁ ଆମେ ତ ଚାହେଁସୁ ବି ଯେ ପରଛା କେନ୍ଦୁପତ୍ର ବିଭାଗ ବୁଡ଼ିଗଲେ ବି ଚଲତା, ଯଦି ବିଡ଼ି ଲୋକ ପିଇବାର ଛାଡ଼ି ଦେତେ ନିଶା ପାଣି ବୋଇଲେ
0: ଆଜ୍ଞା,
1: ଆମର ଜୀବିକା ପଛେ ବନ୍ଦ ହେଇଯାତା, କିନ୍ତୁ ଲୋକ କମ ସେ କମ ନିଶା ପାଣି ତ ବଞ୍ଚିତ ହେଇଯାତି ଆଜ୍ଞା।
0: ଆଜ୍ଞା ଆଜ୍ଞା, ବିଡ଼ି ଖାଇକିରି ବହୁତ ଲୋକମାନେ ଫୁସ୍ଫୁସ୍ ଜନିତ ରୋଗ ହଉ ବା କର୍କଟ ରୋଗରେ ମଧ୍ୟ ପୀଡିତ ହଉଛନ୍ତି।
1: ବିଲକୁଲ ଆଜ୍ଞା, ବିଲକୁଲ
0: ଆଚ୍ଛା,
1: ଖରା ତ ଆଜ୍ଞା ପ୍ରବଳ ହଉଛି ଆଜ୍ଞା।
0: ସବୁଆଡେ
1: ଆଉ ଗୋଟେ
0: ଖରା।
1: ଭଲ ଖବରଟେ ଆଜ୍ଞା, ମୁଇଁ ଆପଣଙ୍କର କେନ୍ଦୁଝର ଜିଲ୍ଲାର ଗୋଟେ ଖବରଟେ କହିମି
0: ଆଜ୍ଞା,
1: ପୁରା ଖୁସି ଲାଗିଲା ଯେ ଦି ଜଣ ସେ ଗାଁ ନା ମନେ ନି ପଡ଼ା, ଦି ଜଣ ଲୋକ, ଦୁଇ ଭାଇ ଆଦିବାସୀ ଦି ଜଣ ଭାଇ, ସେମାନଙ୍କ ପାଖାପାଖି ହେଇଗଲାଣି 75-80 ବର୍ଷ, ସେମାନେ ଗାଁ ବାଲାଙ୍କୁ ମାନେ ଜମି ଦାନ କରିଛନ୍ତି ଆଜ୍ଞା, ଗୋଟେ କଲ୍ୟାଣ ମଣ୍ଡପ ତିଆରି ହେବ ସେ ଗାଁରେ, ସେମାନେ ଦାନ କରିଛନ୍ତି, ସେ କଲ୍ୟାଣ ମଣ୍ଡପ ତିଆରି ହେଲେ କଣ କି ଭୋଜି ଭାତି ହେଲା କି ବାହାଘର ହେଲା
0: ଆଜ୍ଞା,
1: ସେ ଜାଗାରେ କରାଯାଇପାରିବ, ଗୋଟେ ବଢିଆ ଖବର ଆଜ୍ଞା, ମତେ ଖୁସି ଲାଗିଲା। ଏମିତି ନିଶ୍ଚିତ ରୂପେ ଲୋକ ମାନେ ଖାଲି ଆମେ ଆଜ୍ଞା ଉପାର୍ଜନ କରିକି ଖାଇଲେ ନାଇଁ ହୁଏ, ସେଟା କିଛି ଲୋକଙ୍କୁ ଲୋକର ସେବାରେ ଦେବାକେ କରବା ଆଜ୍ଞା, ଜମି ଦଉ କି ସେବା ଦଉ କି ଯାହା ବି ହଉ ସହଯୋଗ ବି କରବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଗୋଟେ ଭଲ ଖବର ବୋଲିକିରି ଆପଣଙ୍କୁ ଫୋନ ଲାଗିଲେ କହିମି ଏକା ବୋଲୁଥିଲି, ଯେ କାଣ କି ଏଇ ମାଧ୍ୟମରେ ରେଡିଓ ମାଧ୍ୟମରେ ଅଲଗା ମାନଙ୍କୁ ମେସେଜ ଯିବା କି ନାଇଁ,
0: ଆଜ୍ଞା
1: ଆମେ କିଛି ଲୋକଙ୍କୁ ନିହାତି ରୂପରେ ସାହାଯ୍ୟ କରବାକେ ପଡ଼ବା। ମୋର ପତ୍ନୀ ଅଛନ୍ ପାଖେ ଟିକେ କଥା ହେବେ।
0: ଆଚ୍ଛା ଆଚ୍ଛା, ଦିଅନ୍ତୁ।
2: ନମସ୍କାର।
0: ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଟିକେ ଦେଇ ଦିଅନ୍ତୁ ଆଗେ।
2: ଆଜ୍ଞା, ମୋ ନାଁ ସନ୍ତୋଷିନୀ ନାୟକ।
0: ଆପଣ କେବଳ ଘରେ ରୋଷେଇବାସ କରୁଛନ୍ତି, ଘର କାମ କରୁଛନ୍ତି?
2: ନାଇଁ ନାଇଁ, ମୁଁ ସେ ଯେଉଁ SHG ରେ ଯେଉଁ ସିଆର୍ପିସିଏମ୍ ପୋଷ୍ଟ ସେଟା କରୁଛି।
0: ଆଜ୍ଞା,
2: କରେ।
0: ଆପଣଙ୍କ ସ୍ୱାମୀ ତ ବହୁତ ସମାଜର କଥାକୁ ବହୁତ ଗୁରୁତ୍ୱ ଦଉଛନ୍ତି ବୋଲି ମୁଁ କଥାରୁ ଅନୁଭବ କରୁଛି।
2: ହଁ ହଁ, ସେ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିଲି,
0: ଆଜ୍ଞା,
2: ଏବେ ଏନ୍ତା କରୁଛନ୍।
0: ତାଙ୍କ ପାଖରୁ ଆପଣ ଏଇ କଥା ଜାଣିକି ଶୁଣିକି ଆପଣ ଉତ୍ସାହିତ ହେଇ ପଡ଼ନ୍ତିନି?
2: ଆମେ ତ କଥା ହଉ, ଆମ ପାଖରେ ମାନେ ଘର ଚଳିବାରୁ ଅଧିକା ଟଙ୍କା ହେଲେ ଆମେ ଗୋଟେ ପାଠାଗାର କରମୁ, ପାଖରେ ମାନେ ଆମର ଗାଁର ପିଲାମାନଙ୍କୁ ପାଠାଗାରର ସୁବିଧା ଦେମୁ, ବହି ଆଣିକି ତାଙ୍କୁ ପଢାମୁ, ଏନ୍ତା ସୁବିଧାଟି ଆମେ କରମୁ ବୋଲି ଭାବିଛୁ।
0: ସହରାଞ୍ଚଳରେ ଅନେକ ଲୋକଙ୍କ ପାଖରେ ମୁଠା ମୁଠା ଟଙ୍କା ଅଛି, ବୁଝିଲେ କି ନାଇଁ?
2: ସହରାଞ୍ଚଳରେ ସବୁଠାରେ ପଢିବାର ସୁବିଧା ହଉଛି, ହେଲେ ଗାଁରେ ତ ସେଟା ସୁବିଧା ନାଇଁ ନା ସାର୍। ଆମେ ଗୋଟେ ଗଢିକିରି ପାଠାଗାରଟେ ଛୁଆମାନେ କିଛି ପଢିପାରିବେ, ଛୁଆମାନେ କେ ଆମର ଯେ ବୃଦ୍ଧ ବ୍ୟକ୍ତି ମାନେ ବି ଅଛନ୍ତି, ସେମାନଙ୍କ ଲାଗି କିଛି ସେ ପୁରାଣ ପାଠ ଏନ୍ତା ବହି ପାଠ ମାନେ ବି ରଖିକରି ଆମେ ସେଟା କରିପାରମୁ ବୋଲି ଇଚ୍ଛାଟା ଅଛି। ତାସ ଖେଳ ଏ ବାହାରେ ବସିକରି ଯେନ୍ ପରଚର୍ଚ୍ଚା ନାଇଁ ସେଟା କରବାରଟା ବନ୍ଦ ହେଇଯିବା, ଆମର ପାଖେ ଯଦି ପାଠାଗାର ହେବା ସେମାନେ ଆସିକିରି କିଛି ବହି ପଢିକରି କିଛି ଉପକାର ପାଇପାରିବେ ବୋଲି ଭାବନାଟା ଅଛି।
0: ଆଜ୍ଞା ଆଜ୍ଞା, ଯାହା ହଉ ଆପଣ ଗୋଟେ ଭଲ ଭାବନା ରଖିଛନ୍ତି, ଆପଣଙ୍କର ଭାବନା ସଫଳତା ପାଉ ବୋଲି ଆମେ ଆଶା କରୁଛୁ।
2: ଆଜ୍ଞା,
0: ଆଜି କହନ୍ତୁ ଆପଣ
2: ସେ ମୁସ୍କାନ ଫିଲ୍ମର ଜାନେ ମନ ଚୁପକେ ଚୁପକେ
0: ଗୀତ ଶୁଣିବେ, ଠିକ ଅଛି।

0: ହ୍ୟାଲୋ
1: ହ୍ୟାଲୋ।
0: ଆକାଶବାଣୀ,
1: ହଁ ମିଶ୍ର ଆଜ୍ଞା, ଜୁହାର।
0: ଜୁହାର ଆଜ୍ଞା।
1: କେନ୍ତା ଅଛନ୍ ମିଶ୍ର ଆଜ୍ଞା?
0: ହଁ, ଭଲ ଅଛି ଆଜ୍ଞା।
1: ମୁଇଁ ବି ଏକଦମ ବଢିଆ, ଫାର୍ଷ୍ଟ କ୍ଲାସ୍ ଅଛେ ମିଶ୍ର ଆଜ୍ଞା।
0: ଆଜ୍ଞା ଆଜ୍ଞା।
1: ଆଉ ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୁଷ୍ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ ଆଜ୍ଞା, ଆପଣଙ୍କର କେନ୍ଦୁଝରର ଜଣେ ନିୟମିତ ଶ୍ରୋତା ଆଜ୍ଞା।
0: ଆଜ୍ଞା ଆଜ୍ଞା। ନିୟମିତ ଶ୍ରୋତା ଆପଣ ଯେହେତୁ କହୁଛନ୍ତି, ଆପଣ ନିୟମିତ ଭାବରେ କେତେ ବର୍ଷ ହେଲାଣି ଶୁଣି ଆସୁଛନ୍ତି ଆକାଶବାଣୀକୁ?
1: ଆଜ୍ଞା, ନିୟମିତ ହିସାବରେ କାର୍ଯ୍ୟକ୍ରମ ଶୁଣି ଆସୁଛେ, ତ ବେଶୀ ବରଷ ନେବାର ଆଜ୍ଞା। ମୁଇଁ ତ ସମ୍ବଲପୁର ବଲାଙ୍ଗୀର ଇଟା ମାନେ ଶୁଣୁଥିଲି, ବେଲେ ଆପଣଙ୍କରଟା ଶୁଣବାର ଆଜ୍ଞା। ଏଇ ବର୍ଷେ ଖଣ୍ଡେ ହଉଛେ ଆଜ୍ଞା, ବର୍ଷେ ଦେଢ଼ ବରଷ ହଉଛେ ଆଜ୍ଞା।
0: ଆପଣ ଲୁଗା ବୁଣା ବୁଣି କରନ୍ତି?
1: ଲୁଗା ବୁଣା ତ ନେଇ କର ଆଜ୍ଞା, ଲୁଗା ନେଇ ବୁଣାବା, ସେ ଆମର ଯେନ୍ ଲୁଗା ଯେନ୍ ମେହେର ମାନେ ବୁଣୁଛନ୍ ଆଜ୍ଞା, ଆମେ ତାହାକୁ ସପ୍ଲାଏ କରୁଛୁ ନଲିରେ ଗୁଡ଼େଇ କରି ଆଜ୍ଞା, ସୂତା ସେମାନେ ସେଟାକେ ବୁଣା ବୁଣି କରୁଛନ୍ ନାଇଁ।
0: ଆପଣଙ୍କର ଖାଲି ସୂତା ତିଆରି କରିବାର କାମ?
1: ସୂତା ଆମକୁ ସେମାନେ ସପ୍ଲାଏ କରୁଛନ୍, ସୂତା ଆମର ଯେନ୍ ତାଙ୍କର ସୂତା ଯେଉଁ ମୁଡ଼ା ଗୁଡ଼ାକ ଅଛନ୍ ଯେନ୍ ସିସି ସୂତା, ସେଟା ଆମକୁ ସେମାନେ ପଠାବେ।

0: ସେତିକି ଫରକ ଆଜ୍ଞା
1: ସେତିକି ଫରକ। ଆମେ ତାହେଲେ ଆପଣ କହିବା କଥା କୋଶଲି ଭାଷାରେ ମୁଁ ଆପଣଙ୍କୁ ପଚାରିବି ବୋଲି।
0: ଆଜ୍ଞା ନାଇଁ ପଚାରିନି ଆଜ୍ଞା, ଆମେ ଯେହେତୁ ଆପଣଙ୍କ ସାଙ୍ଗେ କଥା ଲାଗୁଛୁ ନିୟମିତ ଆଜ୍ଞା, ପ୍ରୋଗ୍ରାମ ବଢିଆ ଗୋଟେ ବଢିଆ ମଜାଟେ ଲାଗ୍ତା ଆଜ୍ଞା, ସବୁବେଳେ ଆପଣ ତ କହିନି ପାରନ୍ କି ମୁଇଁ ବି କହିନି ପାରେ ଆପଣଙ୍କ
1: ମୁଁ ୟା ପରେ ଆପଣଙ୍କ ଭାଷା ସହିତ କଥା ହେବି ଆଉ।
0: ମିଶ୍ର ଆଜ୍ଞା ଆଜି ଗୀତଟେ ଶୁଣେଇଦେବେ ଆପଣଙ୍କର ପସନ୍ଦର, ଯେକୌଣସି ଓଡ଼ିଆ କଥା ହେଇଥିବ ଗୀତଟି ହେଲେ ବି ଚଲବ ଆଜ୍ଞା, ଆଜି ଆପଣଙ୍କର ପସନ୍ଦର ଗୀତଟି ମୁଁ ଶୁଣିବି।
1: ଆଚ୍ଛା, ମୋ ପସନ୍ଦରେ ଆପଣ ଗୀତ ଶୁଣିବାକୁ
0: ଆଜ୍ଞା
1: ଚାହୁଁଛନ୍ତି?
0: ଆଜ୍ଞା, ଆଉ ସେ ଗୀତଟା ମିଶ୍ର ଆଜ୍ଞା ଆପଣଙ୍କୁ ସ୍ପେସିଆଲ ଡେଡିକେଟ ଆଜ୍ଞା।
1: ଆଚ୍ଛା ଆଚ୍ଛା, ମୋ ଗୀତ ପୁଣି ମୋତେ ଡେଡିକେଟ୍ କରିବେ ଆଉ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଚ୍ଛା ଠିକ୍ ଅଛି
0: ଆର
1: ଠିକ୍ ଅଛି
0: ଆପଣ ମୋତେ ବି ଡେଡିକେଟ୍ କରିବେ ଆଜ୍ଞା, ଆମେ କିଛି
1: ଆଜ୍ଞା
0: ନେଇନୁ ଆଜ୍ଞା।
1: ଆଜ୍ଞା ଆଜ୍ଞା,
0: ଆଉ ଯେତିକି କେନ୍ଦୁଝର ଶୁଣୁଛନ୍ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆଜ୍ଞା, ଗୀତଟା ଡେଡିକେଟ୍ କରିଦେବି ମିଶ୍ର ଆଜ୍ଞା।
1: ଠିକ୍ ଅଛି, ଆପଣଙ୍କ କହିବା ଅନୁସାରେ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଏଇ ଗୀତଟି।
0: ଧନ୍ୟବାଦ ମିଶ୍ର ଆଜ୍ଞା, ରହୁଛି, ନମସ୍କାର
1: ନମସ୍କାର।

0: ହ୍ୟାଲୋ କାଶମଣି।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା,
1: ମୁଇଁ ଲୋକନାଥ ସାହୁ ଭାଲୁ ବାହାଲ ବରଗଡ଼ରୁ।
0: ଲୋକନାଥ ସାହୁ କହୁଥିଲେ ଭାଲୁ ବାହାଲରୁ?
1: ହଁ
0: ବରଗଡ଼ ଜିଲ୍ଲାରୁ କହୁଥିଲେ।
1: ହଁ
0: ଆପଣ କଣ କରୁଛନ୍ତି ଆଜ୍ଞା?
1: ଇହାଦେ ଘରେ ଅଛୁ ଇଟା।
0: ଆଜ୍ଞା ଘରେ ରହିଛନ୍ତି?
1: ହଁ।
0: କଣ କାମ ଧନ୍ଦା କରୁଛନ୍ତି?
1: ଚାଷ ବାଡ଼ି ଚାଲିଛି।
0: ଚାଷ ବାଡ଼ି ଚାଲିଛି। ଆପଣ ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ କରିଛନ୍ତି। ଆମର ଏଇ କାର୍ଯ୍ୟକ୍ରମ କ'ଣ ନିୟମିତ ଭାବରେ ଶୁଣନ୍ତି? ସବୁଦିନେ ଶୁଣନ୍ତି? ଘରେ କିଏ କିଏ ଅଛନ୍ତି ଆପଣଙ୍କର?
1: ଆମେ ଦୁଇ ଜଣ ଅଛୁ, ଆମର ବାବୁଟେ ନିନିଟି ଅଛନ୍, ଆମର ବଡ଼ ପରିବାର, ଆମର ଦାଦା ଦୁଇଟା ଅଛନ୍, ଆମର 12-14 ଜଣ ବଡ଼ ଫ୍ୟାମିଲି।
0: ଆପଣଙ୍କ ବରଗଡ଼ ଅଞ୍ଚଳ ତ ପୁରା ଚାଷ ପାଇଁ ଫେମସ ଆଉ ନୁହେଁ କି? ଧାନ ଚାଷ
1: କରୁଛନ୍, ବିକ୍ରି ହେଲେ ଯେ ବିଷ ଖାଉଛନ୍ ବୋଲ।
0: ଆଜ୍ଞା ଚାଷ ବେଶୀ କରୁଛନ୍ତି ଆଉ ତାପରେ କଣ କହିଲେ?
1: ଆଉ ଧାନ ବିକ୍ରି ହେଲେ ସୁଇସାଇଡ୍ କରୁଛନ୍ତି ବୋଲ।
0: ଧାନ ପାଇଁ କଣ ସମସ୍ତେ କରଜ କରୁଛନ୍ତି ଏମିତି ଚାଷ ପାଇଁ?
1: ଏବେ ତ ସରକାର ସବୁଆଡେ ସୁବିଧା କରୁଛି।
0: ଆପଣ ତ ଚାଷ କରୁଛନ୍ତି, କିଛି ଋଣ କରଜ କରିଛନ୍ତି କି ନାହିଁ ଚାଷ ସମୟରେ?
1: ଋଣ କରୁନାହିଁ,
0: ସେଥିପାଇଁ ଅସୁବିଧା ନାହିଁ ଆଉ। ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବା ଆମର ଏଇ କାର୍ଯ୍ୟକ୍ରମରେ?
1: ଆମ ଶାଶୁ ଘର ଚାଲିଯିବି ଗୋଟେ ଦେଇଦେବି।
0: ଠିକ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।
1: ହଁ, ସମସ୍ତଙ୍କୁ ଡେଡିକେଟ୍ କରିନେବେ, ଜୟ ମା ତାରିଣୀ।
0: ଜୟ ମା ତାରିଣୀ।

0: ରଖିଛି। ଶ୍ରୋତା ବନ୍ଧୁ, ସମୟର ଇସାରାରେ ଆଜିର କାର୍ଯ୍ୟକ୍ରମକୁ ଇଟ୍ ରଖୁଛୁ। କାର୍ଯ୍ୟକ୍ରମର ଶେଷରେ ଆପଣଙ୍କୁ କହି ରଖୁଛୁ, ଆମର ଏହି କାର୍ଯ୍ୟକ୍ରମ ରେକର୍ଡିଂ ହୁଏ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ 10:30 / 11:30 ମଧ୍ୟରେ। ଆମର ଟେଲିଫୋନ୍ ନମ୍ବର ହେଉଛି 06766258356। ଟେଲିଫୋନ୍ ନମ୍ବର ପୁଣି ଥରେ କହି ରଖୁଛୁ 06766258356। ଆଉ ଗୋଟିଏ କଥା ମଧ୍ୟ ଆମେ କହି ରଖୁଛୁ, ଯେଉଁ ଶ୍ରୋତାବନ୍ଧୁମାନେ ଏହି ସପ୍ତାହରେ ଆମ ପାଖକୁ ଏହି କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଥିଲେ, ସେମାନେ 3 ମାସ ବ୍ୟବଧାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ। ତେବେ ଏ କାର୍ଯ୍ୟକ୍ରମର ପରିସରରୁ ଏଇଠି ଦିଅନ୍ତୁ ବିଦାୟ, ନମସ୍କାର।
1: ଶୁଣିଲେ ଶ୍ରୋତାଙ୍କ ସହିତ ମିଠା ମିଠା ଅନ୍ତରଙ୍ଗ ଆଳପର କାର୍ଯ୍ୟକ୍ରମ ହାଲକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଭାସ୍କର ଚନ୍ଦ୍ର ମିଶ୍ର, ସହଯୋଗିତା ଚନ୍ଦ୍ରକିଶୋର ସିଂ ଏବଂ ମେଘନାଥ ମହାନ୍ତ।